ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଖ୍ରୀଷ୍ଟାବ୍ଦ ଶ୍ରାବଣ ମାସ 12 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 3 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:58।

0: ସୃଷ୍ଟିର ନିୟମ ରହିଛି, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ଅଧିକ ହେବ। ଧନ ହେଉ ବା ଭୋଜନ, ମାନ ହେଉ ବା ଅପମାନ, ଘୃଣା ହେଉ ବା ପ୍ରେମ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं विशाल शर्मा। प्रधानमंत्री नरेंद्र मोदी ने कहा है कि भारत विकसित राष्ट्र बने।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶିଳ୍ପୀ ଶାନ୍ତିଲତା ପାରିକ ଗାଇଥିବା ଭକ୍ତିଗୀତଟି, ରଚନା କରିଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ।

0: ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଆଷାଢ଼ ପୂର୍ଣ୍ଣିମା ପରର ଶ୍ରାବଣ ମାସର ପ୍ରଥମ ସୋମବାର। ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶୈବପୀଠ ଉଦ୍ଦେଶ୍ୟରେ ପଦଯାତ୍ରା ଆରମ୍ଭ ହୋଇଯାଇଛି। ବୋଲବମ୍ ଭକ୍ତ ବା କାଉଡ଼ିଆ ଭାଇ ଭଉଣୀମାନେ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ଶିବ ମନ୍ଦିରରେ ମହାଦେବଙ୍କର ମସ୍ତକରେ ପାଣି ଢାଳନ୍ତି, ଗେରୁଆ ବସ୍ତ୍ର ପିନ୍ଧି ବାହୁଙ୍ଗୀରେ ପାଣିଭରା କଳସୀ ବାନ୍ଧି ତାକୁ କାନ୍ଧି ଶ୍ରଦ୍ଧାଳୁମାନେ ବହୁ ଦୂର ପଥ ପାଦରେ ଚାଲି ଚାଲି ଯାଇଥାନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, ଆରଡ଼ିର ବାବା ଅଖଣ୍ଡଳମଣିଙ୍କ ମନ୍ଦିର, ଢେଙ୍କାନାଳର କପିଳାସ, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, କଟକର ଗଡ଼ଗଡ଼େଶ୍ୱର ମହାଦେବ, ସିଦ୍ଧେଶ୍ୱର, ଅମରେଶ୍ୱର ମନ୍ଦିର ଏକ ପ୍ରକାରର ଉତ୍ସବ ମୁଖର। ପୁରାଣ କହେ ଏହି ଶ୍ରାବଣ ମାସରେ ସମୁଦ୍ର ମନ୍ଥନ ଯୋଗୁଁ ଅମୃତ ଓ ହଳାହଳ କ୍ଷୀରସାଗରରୁ ବାହାରିଥିଲା। ଶିବ ବିଷପାନ କରି ହେଲେ ନୀଳକଣ୍ଠ ବିଷର ସେହି ଭୟାବହ ଜ୍ୱାଳାରୁ ତାଙ୍କୁ ଶାନ୍ତ କରିବା ପାଇଁ ଦେବଗଣ ତାଙ୍କ ମସ୍ତକରେ ସୁବାସିତ ଅଭିମନ୍ତ୍ରିତ ଜଳ ଢାଳିଥିଲେ। ଆଜିର ଭକ୍ତ ସେହି କଥାକୁ ସ୍ମରଣ କରନ୍ତି ଏବଂ ନିଜର ମନସ୍କାମନା ପୂରଣ ପାଇଁ ପାଣି ଢାଳନ୍ତି ଶିବଲିଙ୍ଗରେ। ପାଣି ଢାଳିଦେଲେ ଶିବ ସନ୍ତୁଷ୍ଟ ହୋଇଯାଆନ୍ତି, ସେଇଥିପାଇଁ ତାଙ୍କୁ କୁହାଯାଏ ଆଶୁତୋଷ। ଶୀଘ୍ର ସନ୍ତୁଷ୍ଟ ହୋଇଯାଉଥିବା ଦେବତାମାନଙ୍କ ଭିତରେ ମହାଦେବ ଅଗ୍ରଗଣ୍ୟ। ଏକଦା ଲଙ୍କାର ରାଜା ରାବଣ ପୁଷ୍ପକ ବିମାନରେ ଯାଉଥିଲା ବେଳେ କୈଳାସ ପର୍ବତ ଉପରେ ଉଡ଼ିବା ପାଇଁ ପ୍ରୟାସ କରିବାରୁ ଶିବଙ୍କ ରକ୍ଷକ ନନ୍ଦୀ ତାଙ୍କୁ ବାରଣ କଲେ, ମାତ୍ର ରାବଣ ଜିଦ୍ରେ ଅଟଳ ରହିଲେ। କିନ୍ତୁ ନନ୍ଦୀ ମହାକ୍ରୋଧୀ, ମହାଦେବଙ୍କର ଅପମାନ ସହିପାରିଲେ ନାହିଁ, ରାବଣର ବିରୋଧ କଲେ। ରାବଣ ରାଗିଯାଇ ସମଗ୍ର ହିମାଳୟ ପର୍ବତକୁ ଉତ୍ପାଟନ କରିବା ପାଇଁ ପର୍ବତର ପାଦଦେଶରେ ଅବତରଣ କରି ପର୍ବତକୁ ଟେକିବା ପାଇଁ ଚେଷ୍ଟା କଲେ। ଧ୍ୟାନମଗ୍ନ ଶଙ୍କର ଜାଣିପାରିଲେ ରାବଣଙ୍କର ଗର୍ବ ଏବଂ ଔଦ୍ଧତ୍ୟ। ସେ ପର୍ବତକୁ ତଳକୁ ଟିକେ ଦାବି ଦେଲେ, ଯାହାଫଳରେ ରାବଣଙ୍କ ଗୋଡ଼ର ବୁଢ଼ା ଅଙ୍ଗୁଳି ପର୍ବତ ତଳେ ଚାପି ହୋଇଗଲା। ରାବଣ ଭୟାନକ ରବ କରିଥିବାରୁ ତାଙ୍କର ନାମ ହେଲା ରାବଣ। ତେବେ ରାବଣ ଶିବଙ୍କୁ ସ୍ତୁତି କଲେ, ଶିବ ସଙ୍ଗେ ସଙ୍ଗେ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇଗଲେ, କାରଣ ସେ ଆଶୁତୋଷ। ରାବଣଙ୍କୁ ଶଙ୍କର ନିଜର ଚନ୍ଦ୍ରହାସ ଖଡ଼ଗ ବରଦାନ ସ୍ୱରୂପ ଦେଲେ, ଆଉ କହିଲେ ଯଦି ଖଡ଼ଗର ଅପବ୍ୟବହାର କରିବ ତେବେ ତାହା ମୋ ପାଖକୁ ସ୍ୱୟଂକ୍ରିୟ ପ୍ରତ୍ୟାବର୍ତ୍ତନ କରିବ। ସୀତାଙ୍କୁ ଅପହରଣ କରି ଆକାଶ ମାର୍ଗରେ ନେଇଯାଉଥିଲା ବେଳେ ଜଟାୟୁ ରାବଣଙ୍କର ପଥ ଓଗାଳିଥିଲେ ଏବଂ ରାବଣ ଚନ୍ଦ୍ରହାସ ଖଡ଼ଗରେ ଜଟାୟୁଙ୍କର ଡେଣା କାଟିଦେଇଥିବାରୁ ଏହା ଥିଲା ସେହି ଅସ୍ତ୍ରର ଅପବ୍ୟବହାର। ଯେ ଆଶୁତୋଷ ସେ ବି କ୍ଷଣ କୋପି, ଏଣୁ ତୁରନ୍ତ ଖଡ଼ଗ ତାଙ୍କ ହାତକୁ ଫେରିଆସିଲା। ଏଣୁ ସେହି ଆଶୁତୋଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନଙ୍କର ଏ ପଥଶ୍ରମ, ଏ ଜଳାଭିଷେକ। ଶିବଲିଙ୍ଗରେ ପାଣି ଢାଳି ସେମାନେ ନିଜର କ୍ଲାନ୍ତି ମେଣ୍ଟେଇଥାନ୍ତି, ମନସ୍କାମନା ପୂରଣ କରିଥାନ୍ତି। ତେବେ ପ୍ରଶ୍ନ ଉଠେ, ଶିବଲିଙ୍ଗ ରୂପରେ ପୂଜିତ ହୁଅନ୍ତି କାହିଁକି? ପଦ୍ମପୁରାଣର ଉତ୍ତରଖଣ୍ଡରେ ସୁନ୍ଦର ଭାବରେ ଲେଖା ହୋଇଛି, ଏକଦା ମହାରାଜ ଦିଲ୍ଲୀପ ଏ ପ୍ରଶ୍ନ ବଶିଷ୍ଠଙ୍କୁ ପଚାରିଥିଲେ, ଶିବ କାହିଁକି ଲିଙ୍ଗ ରୂପେ ପୂଜିତ? ବଶିଷ୍ଠ କହିଲେ, ପୂର୍ବକାଳରେ ଋଷିମାନେ ମନ୍ଦର ପର୍ବତରେ ଯଜ୍ଞ କରୁଥିଲେ। ଋଷିମାନଙ୍କ ମଧ୍ୟରେ ସଂଶୟ ଉପୁଜିଲା, କେଉଁ ଦେବତା ଶ୍ରେଷ୍ଠ, ବ୍ରହ୍ମା ନା ବିଷ୍ଣୁ ନା ମହେଶ୍ୱର? ମୀମାଂସା କରି ନପାରି ସେମାନେ ପ୍ରଥମେ ଗଲେ ମହେଶ୍ୱରଙ୍କ ପାଖକୁ। ମହେଶ୍ୱର ପାର୍ବତୀଙ୍କ ସହ କୈଳାସ ପର୍ବତର ଗୁମ୍ଫା ଭିତରେ ଥିଲେ, ଏଣୁ ଦ୍ୱାରରକ୍ଷକ ନନ୍ଦୀ ଋଷିମାନଙ୍କୁ ଭିତରକୁ ଯିବା ପାଇଁ ବାରଣ କଲେ। ମହର୍ଷି ଭୃଗୁ ନନ୍ଦୀଙ୍କର ବ୍ୟବହାରରେ କ୍ରୋଧିତ ହୋଇ ଅଭିଶାପ ଦେଲେ, ହେ ଶଙ୍କର, ତୁମେ ନାରୀ ସହିତ ପ୍ରମତ୍ତ ହୋଇ ଆମ୍ଭମାନଙ୍କର ଅବଜ୍ଞା କରିଛ, ଏଣୁ ତୁମର ମୂର୍ତ୍ତି ଲିଙ୍ଗ ସ୍ୱରୂପ ହେବ। ତେବେ ଶିବ ଯେ ଆଶୁତୋଷ ଏଥିରେ ସନ୍ଦେହ ନାହିଁ, କାରଣ ଋଗ୍ବେଦରେ ଯେଉଁ ରୁଦ୍ରଙ୍କର ସ୍ତୋତ୍ର ଅଛି ସେଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଏହି ରୁଦ୍ର ହିଁ ଶିବ। ହବିମଭିହି ହବତେ ଜହ ହବିର୍ଭିହି ଅବସ୍ତୁମେଭିହି ରୁଦ୍ରଂ ଦିଶିୟ ରୁଦୁଦରହ ସୁହବହ ମା ନଃ ଅଶୌ ବବ୍ରୁହ ସୁଶିପ୍ରହ ରିଡ଼ଧତ୍ ମନାଇ। ଯିଏ ରୁଦ୍ର ଆହ୍ୱାନ ଓ ହବିଦ୍ରବ୍ୟରେ

0: ପୂଜିତ ହୁଅନ୍ତି ସେହି ରୁଦ୍ରଦେବଙ୍କୁ ମୁଁ ସ୍ତୋତ୍ରରେ ହିଁ ଶାନ୍ତ କରିଥାଏ। ଯିଏ ଉଦାର ସିଏ ସହଜରେ ପ୍ରାର୍ଥନା ଶୁଣିଥାନ୍ତି। ପିଙ୍ଗଳ ବର୍ଣ୍ଣ ବିଶିଷ୍ଟ ଓ ସୁନ୍ଦର ଓଠ ବିଶିଷ୍ଟ ସେହି ରୁଦ୍ରଦେବ ଆମ୍ଭମାନଙ୍କୁ ତାଙ୍କ କ୍ରୋଧର ଶିକାର କରନ୍ତୁ ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 115ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ପୃଥୁ ଭଗବାନଙ୍କ ଠାରେ ଆପଣାର ଭକ୍ତି ନିବେଦନ କଲେ। ପୃଥୁ ରାଜା ହୋଇ ପ୍ରଜାଙ୍କୁ ସୁଖ ଦେଲେ। ସେ ପ୍ରଜା ଓ ସଭାସଦମାନଙ୍କୁ ହରିଙ୍କ ସେବା କରିବାକୁ ଉପଦେଶ ଦେଲେ। ଶ୍ରୀହରି ଚେତନା ରୂପରେ ସକଳ ଶରୀରରେ ବିଦ୍ୟମାନ। ପୃଥୁ ପୁଣି ଋଷିମାନଙ୍କୁ ପଚାରିଲେ କେଉଁ କର୍ମ କଲେ ମୁକ୍ତି ପାଇପାରିବ। ସେମାନେ କହିଲେ ଗୋବିନ୍ଦଙ୍କ ଚରଣ କମଳରେ ଆତ୍ମସମର୍ପଣ ହିଁ ସକଳ ଦୁଃଖରୁ ମୁକ୍ତି କରିବାର ଏକମାତ୍ର ପନ୍ଥା। ନିଷ୍କାମ ଭକ୍ତି ଦ୍ୱାରା ଓ ଆପଣାପର ଭେଦବୁଦ୍ଧି ତ୍ୟାଗ ଦ୍ୱାରା ହରିଙ୍କ କୃପା ଲାଭ ସହଜ ହୁଏ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 115ତମ ଭାଗ। କଣ୍ଠଦାନ କରିଥିଲେ ଶରତ ନାୟକ, ମନ୍ମଥ ମିଶ୍ର, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ପ୍ରଯୋଜନା ସୁହାସ ମହାନ୍ତି ଏବଂ ବର୍ଣ୍ଣନା ବସନ୍ତ ମହାନ୍ତି। ଶ୍ରୋତା ବନ୍ଧୁମାନେ, କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: एतेषु त्रयोदश स्वर्ण पदकानि सप्तदश रजत पदकानि नव कांस्य पदकानि च सम्मिलितानि सन्ति इति वार्ताः।
1: ସଂସ୍କୃତିରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ସମୟ ସକାଳ 7:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା।

ଭକ୍ତିଗୀତ ସନ୍ଧ୍ୟା 6ଟାରେ 6:15ରେ ସୁଗମ ସଙ୍ଗୀତ ଶୁଣିବେ। ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ଆଜି ସନ୍ଧ୍ୟା 6:30ରେ ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିବେ କୋଲ୍ହ ଗୀତ। ଚାଷୀ ଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30ରେ ରାତି 8ଟାରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ପରିବାର କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସମ୍ପଦ ରାତି 8:30ରେ ଗୀତ ଅତୀତ ଆଜି ରାତି 8:40ରେ ଦାସକାଠିଆ ଗୀତ ଶୁଣିବେ ରାତି 10ଟାରେ ରାତି 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସଂକ୍ଷିପ୍ତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଅଳ୍ପକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଟକ ମୁଣ୍ଡଳୀ ନିକଟବର୍ତ୍ତୀ ଜଗଦ୍ଗୁରୁ କୃପାଳ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ ଏବଂ ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀଦେବୀ ମନ୍ଦିର ଓ ଶିବମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକ ଓ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଏହାପରେ ନଦୀବନ୍ଧଗୁଡ଼ିକର ସ୍ଥିତି ଏବଂ ଏହାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟାରମ୍ଭ କରୁଛନ୍ତି। ଏଥିସହ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରମୁଖ ନଦୀବନ୍ଧ, ଜଳଭଣ୍ଡାର, ଜଳସେଚନ ସଂରଚନା ଉପରେ ନଜର ରଖାଯାଇଛି। କ୍ଷୟକ୍ଷତି ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକ୍ରମ ରହିଥିବାରୁ ଆଜି ଜନଶୁଣାଣି ବନ୍ଦ ରହିଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟସୀମା ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ସଂଶୋଧିତ ନାମଲେଖା କାର୍ଯ୍ୟସୂଚୀ ଜାରି ହୋଇଛି। ସାନ୍ସ ପୋର୍ଟାଲରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ସରକାରୀ, ବେସରକାରୀ ଏବଂ ଆଇନ ମହାବିଦ୍ୟାଳୟଗୁଡ଼ିକ ପାଇଁ ଏହି ସଂଶୋଧିତ ସମୟସୀମା ଲାଗୁ ହୋଇଛି। ଆସନ୍ତା 5 ତାରିଖ ଅପରାହ୍ନ 5ଟା ସୁଦ୍ଧା ଛାତ୍ରଛାତ୍ରୀ ଆବଣ୍ଟିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଇପାରିବେ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ସ୍କୁଲ ସୁରକ୍ଷା ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଓସେପା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ମାନବାଧିକାର ଆୟୋଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଆଧାରରେ ବର୍ଷା ଋତୁରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯିବ। ଏଥିସହ ସମସ୍ତ ସ୍କୁଲରେ କୋଠାବାଡ଼ି ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରାଜ୍ୟର ଶୈବପୀଠଗୁଡ଼ିକରେ ଜଳାଭିଷେକ ନିମନ୍ତେ କାଉଡ଼ିଆଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱର, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି,
1: ପବିତ୍ର ଜଲ ନେଇକି ବିଭିନ୍ନ ଶିବ ମନ୍ଦିର ଯିବେ, ବହୁତ ଜଣେ ଶ୍ରୀଲିଙ୍ଗରାଜ ମନ୍ଦିର ଯିବେ, ବହୁତ ଜଣେ ଅନ୍ୟାନ୍ୟ ଜାଗା ଯିବେ। ଏଟା ତାଙ୍କର ସୁରକ୍ଷା ପାଇଁ ଏବଂ ପବ୍ଲିକ ଅର୍ଡର, ଟ୍ରାଫିକ ଯେମିତି ସୁଚାରୁ ରହିବ ତା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସେଫ୍ଟି ପାଇଁ ଲୋକ ଦିଆଯାଇଛି। ପାଖାପାଖି 8 କାର୍ଟୁନ କଟକ UPD ଲଗାଇଛନ୍ତି। ରିଫ୍ଲେକ୍ଟର ଟେପ୍ ଏବଂ ଜ୍ୟାକେଟ୍ ଦଉଛୁ, ସନ୍ଧ୍ୟା ହେଇଯାଏ ପ୍ରାୟ ଯେତେବେଳେ ଗାଡି ଗୁଡା ଆସିବେ ସେଟା ଟିକେ ଲାଇଟ ହେବ, ସମଝିବ ତାଙ୍କର ଏଟା ସେଫ୍ଟି ରହିବେ।
0: ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା' ପେଣ୍ଟାଣୀଙ୍କ ବାର୍ଷିକ ଯାତ୍ରା ସମ୍ପନ୍ନ ହୋଇଛି। ଏଥିରେ ରାଜ୍ୟ ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଭାରତର ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଚଳିତ 23ତମ ସଂସ୍କରଣ ଗତକାଲି ଗ୍ଲାସ୍ଗୋଠାରେ ଉଦ୍ଯାପିତ ହୋଇଛି। 74 ରାଜ୍ୟଗୋଷ୍ଠୀ ଦେଶ ସମୂହକୁ ନେଇ ପ୍ରତି 4 ବର୍ଷରେ ଆୟୋଜିତ ହେଉଥିବା ଏହି କ୍ରୀଡ଼ା ମହାକୁମ୍ଭ ଗତ 11 ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧ୍ୟକ୍ଷ ଜର୍ଜ ବ୍ଲାକ୍ ଆସନ୍ତା କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଏବଂ ବ୍ୟାଟନ୍ ହସ୍ତାନ୍ତର କରିଥିଲେ। ଭାରତ ପକ୍ଷରୁ ବିଶିଷ୍ଟ ଜାଭେଲିନ୍ ଥ୍ରୋ କ୍ରୀଡ଼ାବିତ୍ ନିରଜ ଚୋପ୍।

0: ଉନ୍ମୋଚନ କରାଯାଉଛି। ଦେଶର ପ୍ରଥମ ସଫଳ ହୃଦ ପ୍ରତିରୋପଣ ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଅଗଷ୍ଟ ମାସ 3 ତାରିଖକୁ ଜାତୀୟ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇ ଆସୁଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ଆଲୋଚନା କରିଛନ୍ତି ଡାକ୍ତର ବନୋଜ କୁମାର ରାୟ।
2: ଜନ୍ମ ପରେ ଶିଶୁଟି ଯେତେବେଳେ ହାତ ଗୋଡ଼ ହଲାଇ କୁଆଁ କୁଆଁ ହୋଇ କାନ୍ଦେ, ସେତେବେଳେ ପିତାମାତା, ପରିବାର, ବନ୍ଧୁବାନ୍ଧବ ସମସ୍ତଙ୍କ ମୁହଁରେ ଖେଳିଯାଏ ହସ ଆଉ ଖୁସିର ଆନନ୍ଦ। ମାତ୍ର ବେଳେବେଳେ ଶିଶୁଟିଏ ଜନ୍ମ ନିଏ, ହାତ ଗୋଡ଼ ହଲାଏ ନାହିଁ କିମ୍ବା କାନ୍ଦେ ନାହିଁ, ସେତେବେଳେ ଉପୁଜେ ବିଭିନ୍ନ ସମସ୍ୟା। ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ଏହି ସମସ୍ୟା ବିଷୟରେ। ଆପଣମାନେ ଜାଣି ରଖନ୍ତୁ, ଏହି ସମସ୍ୟା ସ୍ନାୟୁ ଜନିତ। ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ବା ମେଡିକାଲ ଭାଷାରେ ନ୍ୟୁରାଲ ଟ୍ୟୁବ୍ ଡିଫେକ୍ଟ ହେଉଛି ଭାରତ ତଥା ବିଶ୍ୱରେ ଶିଶୁ ମୃତ୍ୟୁ ବା ବିକଳାଙ୍ଗତାର ପ୍ରମୁଖ କାରଣ। ସାରା ବିଶ୍ୱରେ 1000 ଜନ୍ମିତ ଶିଶୁରେ ଜଣେ ଏହାର ଶିକାର ହେଉଥିଲା ବେଳେ ଭାରତରେ ଏହାର ସଂଖ୍ୟା 4 ଅଛି। ଏହା ମଧ୍ୟ ଶିଶୁମାନଙ୍କର ମୁଖ୍ୟ ଜନ୍ମଗତ ବୈଷମ୍ୟ ରୋଗ। ଏହି ସମସ୍ୟା ହୁଏ କାହିଁକି? ଗର୍ଭାବସ୍ଥାରେ ମା ଯଦି କିଛି ଅପକାରୀ ଔଷଧ ସେବନ କରିଥାଏ, ରଞ୍ଜନ ରଶ୍ମି କରିଥାଏ ବା ଟକ୍ସୋପ୍ଲାଜମା, ରୁବେଲା ଆଦି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ, ତେବେ ଶିଶୁଙ୍କଠାରେ ଏହି ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ଫୋଲିକ୍ ଏସିଡ୍, ଭିଟାମିନ୍ ଅଭାବରେ ଶିଶୁ ଏହି ରୋଗର ଶିକାର ହୋଇଥାନ୍ତି। ଗର୍ଭାବସ୍ଥାରେ ଡାଇବେଟିସ୍ ବା ମଧୁମେହ, ବାତ ରୋଗ ଥିଲେ ମଧ୍ୟ ଏପରି ଘଟିଥାଏ। ଗର୍ଭଧାରଣର 1 ଭିତରେ ଶିଶୁର ମସ୍ତିଷ୍କ ସୁଷୁମ୍ନା କାଣ୍ଡ ତିଆରି ହୋଇଥାଏ। ଏହି ସମୟରେ ଯଦି କିଛି ଅସୁବିଧା ହୁଏ, ଶିଶୁମାନଙ୍କଠାରେ ସ୍ନାୟୁ ରୋଗ ଦେଖାଦିଏ। ଏହି ରୋଗ ମୁଖ୍ୟତଃ 2 ପ୍ରକାରର, ଖୋଲା ବା ଆବରଣ ବିହୀନ ସ୍ନାୟୁ ରୋଗ ଏବଂ ଆବରଣଯୁକ୍ତ ସ୍ନାୟୁ ରୋଗ। ରୋଗର ପ୍ରକାର ଅନୁଯାୟୀ ଜନ୍ମଜାତ ଶିଶୁଠାରେ ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ଶିଶୁ ବେଳେବେଳେ କାନ୍ଦି ନଥାଏ, ହାତ ଗୋଡ଼ ହଲାଇ ନଥାଏ, ମେରୁଦଣ୍ଡ ହାଡ଼ର କିଛି ଅଂଶ ତିଆରି ହୋଇନଥାଏ ଏବଂ ସେହି ବାଟ ଦେଇ ମସ୍ତିଷ୍କ ବା ସୁଷୁମ୍ନା କାଣ୍ଡ ବାହାରକୁ ବାହାରି ଆସିଥାଏ। ଯେହେତୁ ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡ ଓ ଏଥିରୁ ନିର୍ଗତ ସ୍ନାୟୁମାନ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ କରିଥାନ୍ତି, ଏସବୁର ସଠିକ୍ ବିକାଶ ନହେଲେ ହାତ ଗୋଡ଼ର ମାଂସପେଶୀ କାମ କରିନଥାଏ। ମଳଦ୍ୱାର ବା ପରିସ୍ରା ଦ୍ୱାର ଠିକ୍ ରୂପେ କାମ ନ କରି ଶିଶୁଟି ସବୁବେଳେ ଅଳ୍ପ ଅଳ୍ପ ଝାଡ଼ା ପରିସ୍ରା କରୁଥାଏ ନିୟନ୍ତ୍ରଣ ବିହୀନ ଅବସ୍ଥାରେ। ଏଭଳି ଶିଶୁ ଜନ୍ମ ନେଲେ ପିତାମାତା, ଧାଇ, ଆଶା, ଅଙ୍ଗନବାଡ଼ି କର୍ମୀ, ସେବିକା ବା ଅଭିଭାବକମାନେ ତୁରନ୍ତ ଶିଶୁକୁ ଡାକ୍ତରଖାନା ନେଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି ଆବରଣ ଯୁକ୍ତ ସ୍ନାୟୁ ରୋଗ ଥାଏ, ତେବେ ତାହାକୁ ସଙ୍ଗେ ସଙ୍ଗେ ଅପରେସନ୍ କରାନଯାଇ 6 ଏକ ବର୍ଷ ଭିତରେ ଅପରେସନ୍ କରାଯାଇଥାଏ। ଆବରଣ ବିହୀନ ସ୍ନାୟୁ ରୋଗ ଥିଲେ 3-4 ଦିନ ଭିତରେ ଶିଶୁଟି ସାମାନ୍ୟ ସୁସ୍ଥତା ଲାଭ କରିବା ପରେ ଅପରେସନ୍ କରାଯାଇଥାଏ। ଅପରେସନ୍ ପରେ 50% ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ନିରୋଗ ରହୁଥିଲା ବେଳେ 30% ଶିଶୁ ଅସ୍ତ୍ରୋପଚାର ପରେ ମଧ୍ୟ ବସିବା ଚାଲିବା ଠିକ୍ ଭାବେ କରିପାରନ୍ତି ନାହିଁ, ଝାଡ଼ା ପରିସ୍ରାର ନିୟନ୍ତ୍ରଣ ରହେ ନାହିଁ। ସେ କ୍ଷେତ୍ରରେ ସେମାନଙ୍କୁ ରିହାବିଲିଟେସନ୍ ସେଣ୍ଟର ବା ଦିବ୍ୟାଙ୍ଗ ସହାୟତା କେନ୍ଦ୍ରକୁ ପଠାଯାଇଥାଏ, ଯେଉଁଠି ସେମାନଙ୍କୁ ଆଶାବାଡ଼ି, ଠେଲାଗାଡ଼ି ଏବଂ ଫିଜିଓଥେରାପିର ତାଲିମ ଦିଆଯାଇଥାଏ। ଜୀବନସାରା ଏହା କରିବାକୁ ପଡ଼ିଥାଏ। 20% ଶିଶୁ ଅପରେସନ୍ ପୂର୍ବରୁ ବା ପରେ ମସ୍ତିଷ୍କ ଜ୍ୱର, ବିଭିନ୍ନ ସଂକ୍ରମଣ ଓ ଅନ୍ୟାନ୍ୟ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ଏଭଳି ଏକ ଜଟିଳ ଶିଶୁ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନଥିଲା ବେଳେ ଏହି ରୋଗ ପାଇଁ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଗର୍ଭାବସ୍ଥାର 3 ପୂର୍ବରୁ ଏବଂ ଗର୍ଭାବସ୍ଥାର ପ୍ରଥମ 3 ସମୟରେ ଫୋଲିକ୍ ଏସିଡ୍ 400 μ ଗୋଟିଏ ଲେଖା ବଟିକା ପ୍ରତିଦିନ ମା'ମାନେ ଖାଇବା ଉଚିତ, ଯାହା ସମସ୍ତ ସରକାରୀ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳିଥାଏ। ଯଦି ପ୍ରଥମ ପିଲା ଏହି ରୋଗରେ ସଂକ୍ରମିତ ହୋଇଥାଏ, ତେବେ ଦ୍ୱିତୀୟ ପିଲା 3-4 ପରେ କରିବା ଉଚିତ। ଏହା ସହିତ ଡାକ୍ତରଙ୍କ ପରାମର୍ଶ ନେଇ ମା'ମାନେ 4 μ ଗୋଟିଏ ଲେଖା ଫୋଲିକ୍ ଏସିଡ୍ର ବଟିକା ପୂର୍ବପରି ଖାଇବା ଦରକାର। ଗର୍ଭାବସ୍ଥାର 3 ଏବଂ 5 ଅଲ୍ଟ୍ରାସାଉଣ୍ଡ କରିବା ଦ୍ୱାରା ଶିଶୁଟି ଏହି ରୋଗର ଶିକାର ହୋଇଛି କି ନାହିଁ ଜଣାପଡ଼ିଥାଏ। ଯଦି ଏହି ରୋଗ ଜଟିଳ ଥାଏ, ତେବେ ଗର୍ଭ ନଷ୍ଟ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଏ। ସବୁ ବାପା ମା' ଅଭିଭାବକମାନଙ୍କୁ ପରାମର୍ଶ, ସେମାନେ ଏହି ରୋଗ ବିଷୟରେ ଜାଣନ୍ତୁ। ମା'ମାନେ ଗର୍ଭାବସ୍ଥାର ପ୍ରଥମ 3 ନିଶ୍ଚୟ ଡାକ୍ତରୀ ପରୀକ୍ଷା କରାନ୍ତୁ, ଫୋଲିକ୍ ଏସିଡ୍ ବଟିକା ସେବନ କରନ୍ତୁ ଏବଂ ଜନ୍ମ ପରେ ଶିଶୁଙ୍କୁ ଡାକ୍ତରଖାନା ନେଇ ଶିଶୁଶଲ୍ୟ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ଆଲୋଚନା କରିଥିଲେ ଡାକ୍ତର ବନୋଜ କୁମାର ରାୟ। ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଭୁବନେଶ୍ୱର, କଟକ ଓ ଗଞ୍ଜାମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନ ଉପନିର୍ବାଚନର ଆଜି ହେବ ଭୋଟ ଗଣତି। ପାକିସ୍ତାନର ଖାଇବର ପଖତୁନ୍ ଅଞ୍ଚଳରେ ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ। ଲକ୍ଷ୍ନୌରେ ଆଜିଠାରୁ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରସମୂହର ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟଙ୍କ ବୈଠକ ଏବଂ ଅହମ୍ମଦାବାଦରେ 2030 ମସିହାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଓ ବ୍ୟାଟନ୍ ହସ୍ତାନ୍ତର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ତପ୍ତପାଣିଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଗସ୍ତର ପ୍ରଥମ ଦିନରେ ଆଜି କଟକସ୍ଥିତ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଏବଂ କଟକରେ 40 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଆଜି ଭୋଟ ଗଣତି କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ନିର୍ବାଚନ ମଣ୍ଡଳୀ ପାଇଁ ଗତମାସ 30 ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 8ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟଗୁଡ଼ିକୁ ଗଣନା କରାଯିବ। ପରେ 8:30ରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ରେକର୍ଡ କରାଯାଇଥିବା ଭୋଟ୍ଗୁଡ଼ିକୁ ଗଣନା କରାଯିବ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୁରକ୍ଷିତ ଭୋଟ୍ ଗଣନା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ନିମନ୍ତେ ସରକାରୀ ପଲିଟେକ୍ନିକ୍ କଲେଜରେ ଭୋଟ୍ ଗଣନା କରାଯିବ। ସେଠାରେ 20 ଟେବୁଲ୍ ସ୍ଥାପନ କରାଯାଇଛି। ଦେଶରେ 2026-27 ଶିକ୍ଷାବର୍ଷ ପାଇଁ ୟୁଜି ମେଡିକାଲ ପାଠ୍ୟକ୍ରମ ଏବଂ ଏମ୍ବିବିଏସ୍ରେ ସର୍ବଭାରତୀୟ କୋଟାରେ ନାମଲେଖା ନିମନ୍ତେ ଆସନ୍ତାକାଲିଠାରୁ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏହି ବ୍ୟାଚ୍ ଆସନ୍ତା ସେପ୍ଟେମ୍ବର 8 ତାରିଖରୁ ଆରମ୍ଭ ହେବ। ମେଡିକାଲ କାଉନ୍ସେଲିଂ କମିଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂରେ ସମସ୍ତ ଡିମ୍ଡ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାଗ ନେବେ। କାଉନ୍ସେଲିଂ ପ୍ରକ୍ରିୟା ଅଗଷ୍ଟ 17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଗଷ୍ଟ 24ରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ କାଉନ୍ସେଲିଂ ଏବଂ ସେପ୍ଟେମ୍ବର 10ରୁ 18 ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ କାଉନ୍ସେଲିଂ ଅନୁଷ୍ଠିତ ହେବ। ବଳକା ଆସନ ପାଇଁ ସେପ୍ଟେମ୍ବର 28ରୁ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ କାଉନ୍ସେଲିଂ କରାଯିବ। ଅନ୍ୟପକ୍ଷରେ କୋଟା ନିର୍ଦ୍ଧାରିତ ଆସନ ପାଇଁ ଚଳିତ ମାସ 13 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂ ଅନୁଷ୍ଠିତ ହେବାକୁ ଥିବାବେଳେ ଅଗଷ୍ଟ 31ରୁ ସେପ୍ଟେମ୍ବର 8 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର 16ରୁ 26 ତାରିଖ ପର୍ଯ୍ୟନ୍ତ ତୃତୀୟ ଓ ବଳକା ଆସନ ଲାଗି ଅକ୍ଟୋବର 3ରୁ 5 ତାରିଖ ପର୍ଯ୍ୟନ୍ତ କାଉନ୍ସେଲିଂ ଅନୁଷ୍ଠିତ ହେବ। ମେଡିକାଲ କାଉନ୍ସେଲିଂ କମିଟି ପକ୍ଷରୁ ଏହି ପ୍ରକ୍ରିୟା ପାଇଁ ସମସ୍ତ ପ୍ରତିଷ୍ଠାନ ଏବଂ ରାଜ୍ୟ କାଉନ୍ସେଲିଂ କର୍ତ୍ତୃପକ୍ଷଗୁଡ଼ିକୁ ଦୃଢ଼ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ପ୍ରାୟ 7% ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଦୃଢ଼ ଅର୍ଥନୈତିକ ସୂଚକାଙ୍କ, ଉନ୍ନତ ଶିଳ୍ପଭିତ୍ତିକ କାର୍ଯ୍ୟ ଏବଂ ରପ୍ତାନୀ ପରିମାଣରେ ଉନ୍ନତି ଯୋଗୁଁ ଏହା ସମ୍ଭବ ହେବାକୁ ଯାଉଛି ବୋଲି କୁହାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗବେଷଣା ପ୍ରାକ୍ ଅର୍ଥନୈତିକ ନୀତି କମିଟି ଏମ୍ପିସି ପକ୍ଷରୁ ଜାରି ରିପୋର୍ଟରେ ଏହା ଦର୍ଶାଯାଇଛି। ସୂଚନା ଅନୁଯାୟୀ ଆର୍ଥିକ ବର୍ଷର ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଅର୍ଥନୈତିକ ସୂଚକାଙ୍କ ବୃଦ୍ଧି ପାଇବାର ସୂଚନା ରହିଛି। ଘରୋଇ ଯାତ୍ରୀବାହୀ ଗାଡ଼ି ବିକ୍ରୟ ପରିମାଣ ଜୁନ୍ ମାସରେ 24.1% ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ୍ ଚାହିଦା 11.5% ବୃଦ୍ଧି ପାଇଛି। ସେହିପରି ରପ୍ତାନୀ ପରିମାଣ 15.5%, ଶିଳ୍ପଭିତ୍ତିକ ଋଣ ପରିମାଣ ବୃଦ୍ଧି ପାଇ 19.2%ରେ ପହଞ୍ଚିଛି। ଶିଳ୍ପ ଉତ୍ପାଦନ ସୂଚକାଙ୍କ ମଧ୍ୟ 7.3% ବୃଦ୍ଧି ପାଇଛି, ଯାହା ଆର୍ଥିକ ବର୍ଷର ପ୍ରଥମ ତୃତୀୟାଂଶରେ ଦ୍ରୁତ ଅର୍ଥନୈତିକ ପ୍ରଗତିକୁ ପ୍ରତିଫଳିତ କରୁଛି। ଏସ୍ବିଆଇ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ଲାଗି ରହିଥିବା ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତ ତା'ର ଘରୋଇ ଅର୍ଥନୀତିରେ ସ୍ଥିତି ବଜାୟ ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନର ଖାଇବର ପଖତୁନ୍ ଅଞ୍ଚଳ

ଅଞ୍ଚଳରେ ଗତକାଲି ଏକ ଶାନ୍ତିପୂର୍ଣ୍ଣ ରାଲି ଚାଲିଥିବା ବେଳେ ସେଠାକାର ପୁଲିସ୍ ଷ୍ଟେସନରେ ଆତ୍ମଘାତୀ ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ 5 ଜଣ ସୁରକ୍ଷା କର୍ମଚାରୀ ନିହତ ହୋଇଥିବା ବେଳେ 12ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ଦିଆଯାଇଛି। ତେବେ ଏହି ଘଟଣା ଲାଗି କୌଣସି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ନିଜକୁ ଦାୟୀ କରିନାହାନ୍ତି। ସୂଚନା ଅନୁଯାୟୀ ସ୍ୱାତ୍ ଅମନ ଜିଗ୍ରା ନାମକ ସଂଗଠନ ପକ୍ଷରୁ ପୁଲିସ୍ର ଅବହେଳା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଦେଖାଦେଇଥିବା ଅଧୋଗତି ବିରୋଧରେ ଏକ ଶୋଭାଯାତ୍ରାରେ ପ୍ରତିବାଦ କରାଯାଇଥିଲା। ପାକ୍ ଅଧିକୃତ କାଶ୍ମୀରର ଟ୍ରିରେକ୍ ଛକରେ ବହୁ ସଂଖ୍ୟାରେ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଜାଫରାବାଦକୁ ଶାନ୍ତିପୂର୍ଣ୍ଣ ଯାତ୍ରା କରିଛନ୍ତି। ଏକ ମିଳିତ ବିବୃତ୍ତିରେ ଯୁଗ୍ମ ଆୱାମୀ ଆକ୍ସନ କମିଟି ପକ୍ଷରୁ କୁହାଯାଇଛି, ଲୋକମାନଙ୍କ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇଛି। ଅନ୍ୟପକ୍ଷରେ ପାକ୍ ଅଧିକୃତ କାଶ୍ମୀରରେ ମହିଳା ଏବଂ ଶିଶୁମାନେ ଧାରଣା ଦେଇଛନ୍ତି ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାର କରି କମିଟି ପକ୍ଷରୁ ପାକିସ୍ତାନ ସେନାର ବର୍ବରତା ସମ୍ପର୍କରେ ସୂଚନା ଦେଇଛି। ଅନ୍ୟପକ୍ଷରେ ଡେରେକ୍ ଛକଠାରେ ଗତ 50 ଦିନ ହେବ ମହିଳା ଓ ଶିଶୁମାନେ ଅହରାତ୍ର ଧାରଣା ଜାରି ରଖିଛନ୍ତି। ଗତକାଲି ଯୁଗ୍ମ ଆୱାମୀ ଆକ୍ସନ କମିଟି ସଦସ୍ୟ ସର୍ଦ୍ଦାର ଉଭର ନାଜିର କାଶ୍ମୀରୀ କହିଛନ୍ତି, ଗତ 4 ଦିନ ମଧ୍ୟରେ ପାକିସ୍ତାନୀ ସେନା 50ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିଥିବାବେଳେ ଶହ ଶହ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ଲକ୍ଷ୍ନୌରେ ଆଜିଠାରୁ ବ୍ରିକ୍ସ ରାଷ୍ଟ୍ରସମୂହର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟମାନଙ୍କ 2-ଦିନିଆ ବୈଠକ ଆରମ୍ଭ ହେଉଛି। ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜନ ହେଉଥିବାବେଳେ ଏହାର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ସାମର୍ଥ୍ୟ ନିର୍ମାଣ। ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧିମାନେ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପରିସଂଖ୍ୟାନ ବ୍ୟବସ୍ଥାରେ ବ୍ରିକ୍ସ ଯୁଗ୍ମ ପରିସଂଖ୍ୟାନ ରିପୋର୍ଟ, ନବସୃଜନ ଏବଂ ଏ ସମ୍ପର୍କିତ ଜ୍ଞାନ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ଏହି ବୈଠକର ଲକ୍ଷ୍ୟ ରହିଛି। ବୈଠକ ସମୟରେ କେତେକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଆମେରିକା ଓ ଇରାନ ମଧ୍ୟରେ ବୁଝାମଣା ନେଇ ଆଜି ମଧ୍ୟସ୍ଥତା ବୈଠକ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମଧ୍ୟସ୍ଥଙ୍କ ଜରିଆରେ ଇରାନ ସହ ବୁଝାମଣା ହେବା ଆଶା କରାଯାଉଛି। ବିମାନ ଯାତ୍ରା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆଲୋଚନାର ବିଭିନ୍ନ ଦିଗ ଉନ୍ମୁକ୍ତ ରହିଛି। ସେ କହିଛନ୍ତି, ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସାଉଦି ଆରବ, ୟୁନାଇଟେଡ୍ ଆରବ ଏମିରେଟ୍ସ, କତାର ଏବଂ ଇରାନର କୂଟନୈତିକ ଆଲୋଚନା ଯୋଗୁଁ ଆକ୍ରମଣକୁ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ପରିଚାଳନା ନେଇ ଏକ ଦୃଢ଼ ବୁଝାମଣାରେ ଉଭୟ ଦେଶ ଉପନୀତ ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ବୁଝାମଣାରେ ଇରାନ ପକ୍ଷରୁ ସମସ୍ତ ପ୍ରକାରର ପରମାଣୁ କାର୍ଯ୍ୟକଳାପ ବନ୍ଦ ରଖିବା ଲାଗି ମଧ୍ୟ ବ୍ୟବସ୍ଥା ରହିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଗତ ମାସରେ ଆମେରିକା ଓ ତେହେରାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଜଳମାର୍ଗକୁ 60 ଦିନ ପର୍ଯ୍ୟନ୍ତ ଦେୟମୁକ୍ତ ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା। ତେବେ ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେତେକ ଦେଶ ଆମେରିକା ଏବଂ ତେହେରାନ ମଧ୍ୟରେ କୂଟନୈତିକ ଦୌଡ଼ରେ ସାମିଲ ହେବା ଫଳରେ ପୂର୍ବରୁ ହୋଇଥିବା ବୁଝାମଣାକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ରହିଛି। ତେବେ ଇରାନ ଗଣମାଧ୍ୟମ ପକ୍ଷରୁ ସାମୁଦ୍ରିକ କ୍ଷେତ୍ରରେ ଇରାନ ଏବଂ ଓମାନ ମଧ୍ୟରେ ଏକ ଯୁଗ୍ମ ପରିଚାଳନା ବ୍ୟବସ୍ଥା ଚୂଡ଼ାନ୍ତ ନେଇ ଆଲୋଚନା ଜାରି ରହିଥିବା କୁହାଯାଇଛି। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଭାରତର ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଚଳିତ 23ତମ ସଂସ୍କରଣ ଗତକାଲି ଗ୍ଲାସ୍ଗୋଠାରେ ଉଦ୍ଯାପିତ ହୋଇଛି। 74 ରାଜ୍ୟଗୋଷ୍ଠୀ ଦେଶ ସମୂହକୁ ନେଇ ପ୍ରତି 4 ବର୍ଷରେ ଆୟୋଜିତ ହେଉଥିବା ଏହି କ୍ରୀଡ଼ା ମହାକୁମ୍ଭ ଗତ 11 ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧ୍ୟକ୍ଷ ଜର୍ଜ ବ୍ଲାକ୍ ଆସନ୍ତା କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଏବଂ ବ୍ୟାଟନ୍ ହସ୍ତାନ୍ତର କରିଛନ୍ତି। ଭାରତ ପକ୍ଷରୁ ବିଶିଷ୍ଟ ଜାଭେଲିନ୍ ଥ୍ରୋ କ୍ରୀଡ଼ାବିତ୍ ନିରଜ ଚୋପ୍ରା, ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ର ଅଧ୍ୟକ୍ଷ ପିଟି ଉଷା ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଏହାକୁ ଗ୍ରହଣ କରିଛନ୍ତି। ଏହି ସଂସ୍କରଣରେ ଭାରତ ମୋଟ 39 ପଦକ ହାସଲ କରିଛି। 13 ସ୍ୱର୍ଣ୍ଣ, 17 ରୌପ୍ୟ ଏବଂ 9 କାଂସ୍ୟ ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ 3-ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଭୁବନେଶ୍ୱର, କଟକ ଓ ଗଞ୍ଜାମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନର ଆଜି ହେବ ଭୋଟ ଗଣତି। ପାକିସ୍ତାନର ଖାଇବର ପଖତୁନ୍ ଅଞ୍ଚଳରେ ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ।
ଲକ୍ଷ୍ନୌରେ ଆଜିଠାରୁ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରସମୂହର ପରିସଂଖ୍ୟାନ କାର୍ଯ୍ୟାଳୟ ମୁଖ୍ୟଙ୍କ ବୈଠକ।

0: ବୈଠକ ଏବଂ ଅହମ୍ମଦାବାଦରେ 2030 ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଓ ବ୍ୟାଟନ୍ ହସ୍ତାନ୍ତର। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ସମୟ ସକାଳ 7:25 ଆରମ୍ଭ କରୁଛୁ। ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା ଉପସ୍ଥାପନା କରୁଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।

0: ସବୁବେଳେ ଆଗ ଧାଡ଼ିରେ ବସି ଭଜନ ଗାଏ, ସମସ୍ତେ ମୁଗ୍ଧ ହେଇକି ଭଜନ ଶୁଣନ୍ତି, କିଛି ବୁଝିପାରେନି ମୁଁ ଗାଉଛି ନା କିଏ ଗାଉଛି, ଏବଂ ହାରମୋନିୟମ ଉପରେ ଆପେ ଆପେ ମୋ ହାତ ଚାଲେ।
1: ଆପଣଙ୍କର ଛାତ୍ର ଜୀବନ କଟିଛି ରାଉରକେଲାରେ, ତେବେ ମୟୂରଭଞ୍ଜ ହେଉଛି ଗୋଟେ ବଣ ପାହାଡ଼ ଘେରା ଅଞ୍ଚଳ, ଆପଣ କେମିତି ଲାଗିଲା ଆପଣଙ୍କୁ, ମାନେ ସ୍କୁଲ ଜୀବନ ତାପରେ ପୁଣି ବାରିପଦାରେ ବାପାଙ୍କର ଚାକିରି ଯେହେତୁ ହେଲା?
0: ନା, ବାରିପଦାର ଲୋକମାନେ ବହୁତ ଭଲ, ଯେତିକି କୋପରେସନ ବାରିପଦାରେ ମୁଁ ଲୋକଙ୍କଠୁ ପାଇଛି, ଗଭର୍ଣ୍ଣମେଣ୍ଟ ଚାକିରି ମୋର ହେଇଛି, ଏବଂ ମୋ ପାଇଁ ଲୋକ ଏତେ ବ୍ୟସ୍ତ, ମୁଁ କଳିଙ୍ଗ ରତ୍ନ ସମ୍ମାନ, ପଲ୍ଲିଶ୍ରୀ ସମ୍ମାନ, ଯେଉଁଟାକି ଷ୍ଟେଟ୍ ଲେଭେଲ ସମ୍ମାନ ଗୁଡ଼ାକ ଯେତିକି ପାଇଛି ଏଇ ବାରିପଦାରେ ହିଁ ପାଇଛି। ବାରିପଦା ମୋତେ ବହୁତ କିଛି ଦେଇଛି, ପ୍ରଥମ ରେଡ଼ିଓ ଷ୍ଟେସନରେ ବି ଯୁବବାଣୀ ପ୍ରୋଗ୍ରାମ ଗିରିଶ ନାୟକ ଥିଲେ, ସେ ମୋତେ ହିଁ ଦେଇଥିଲେ, ମୋର ନିଜର ଲେଖା ନିଜ ସ୍ୱରରେ ଚାରିଟି ଗୀତ ଗାଇକି 150 ଟଙ୍କା ପାଇଥିଲି, ସେଥିପାଇଁ ବାରିପଦା ରେଡ଼ିଓ ଷ୍ଟେସନ ବି ମୋ ପାଇଁ ନମସ୍ୟ।
1: ଯେତେବେଳେ ଆପଣ ଶିକ୍ଷକତା କରୁଥିଲେ ସେତେବେଳେକର ଜୀବନ ଆଉ ବର୍ତ୍ତମାନର ସଙ୍ଗୀତକୁ ନେଇକରି ଜୀବନ, ଆ ଭିତରେ କ'ଣ ଫରକ ଆପଣ ଅନୁଭବ କରିପାରୁଛନ୍ତି?
0: ସେତେବେଳେ ପୁରା ଟାଇଟଲି ମାନେ ଏଙ୍ଗେଜ ସେଡ୍ୟୁଲ ଟାଇମ ଭିତରେ ମୁଁ ପୁରା ବ୍ୟସ୍ତ ରହୁଥିଲି, ଆଉ ଏବେ ଅବସର ନେଲା ପରେ କେବଳ ଘରେ ଯାହା ଘର କାମ କରିକି ରହିଛି, କେତେବେଳେ କେମିତି ପ୍ରୋଗ୍ରାମ ଫୋଗ୍ରାମ ହେଲେ ଆମ ଡାକନ୍ତି ମୟୂରଭଞ୍ଜ ସାହିତ୍ୟ ପରିଷଦ ପ୍ରତିଶ୍ରୁତି ପ୍ରତିଷ୍ଠାନ, ବର୍ତ୍ତମାନ ମୁଁ ଇନର ହୁଇଲ୍ରେ ବି ମେମ୍ବର ଅଛି ରୋଟାରୀ କ୍ଲବ, ସେମାନଙ୍କର ବି ପ୍ରୋଗ୍ରାମ ହେଲେ ସେମାନେ ମୋତେ ଇନକ୍ଲୁଡ୍ କରନ୍ତି, ଆଉ ଗୋଟେ କୌଣସି ମୋତେ ଚାଲିଛି ଜୀବନ। ମୁନି ସମାଜରେ ବି ମୁଁ ଗୋଟେ ଆଜୀବନ ସଦସ୍ୟ ଅଛି, ମୁନି ସମାଜର ନୀଳଗିରି ପ୍ରୋଗ୍ରାମ, କେଉଁଠି କେଉଁଠି ଭଲ ପ୍ରୋଗ୍ରାମ ହେଲେ ସେମାନେ ମୋତେ ଡାକନ୍ତି।
1: ଯେତେବେଳେ ଆପଣଙ୍କର ଚାକିରି ଜୀବନ ଥିଲା ସେତେବେଳେ ଯେଉଁ ଆମର ବିଦ୍ୟାଳୟମାନଙ୍କର ବାର୍ଷିକ ଉତ୍ସବ ଆସେ, ସେତେବେଳେ ଆପଣ କେମିତି ପିଲାମାନଙ୍କୁ ଶିଖେଇଥାନ୍ତି ବା କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି?
0: ବିଶେଷ କରି ସାମାଖଣ୍ଡା ବ୍ଲକକୁ ମୁଁ ଚାକିରି କରି ଗଲା ପରେ ଧନପୁରା ସ୍କୁଲ, ତାଙ୍କର ସାଇନ୍ସ ଏକ୍ଜିବିସନ୍ ଯେତେବେଳେ ହୁଏ ମୋତେ ପ୍ରତ୍ୟେକ ବର୍ଷ ଗୋଟେ ଗୋଟେ ଲେଖା ଲେଖିବାକୁ ପଡ଼େ ବିଜ୍ଞାନ ମେଳା ଉପରେ, ତାଠୁ ପୁଣି ପିଲାଙ୍କୁ ଶିଖାଏ, ପିଲାଙ୍କୁ ରେଡ଼ି କରେ, ପିଲା ଯାଇକି ଗାଆନ୍ତି, ବେଳେ ଆମ ସ୍କୁଲ ପିଲା, ବେଳେ ରଙ୍ଗାବାଣ୍ଟିଆ ସ୍କୁଲ ପିଲା, ଆଉ ବେଳେ କେନ୍ଦୁଆ ସ୍କୁଲ ପିଲା, ଏମିତି ତ ଠିକ୍ ନାହିଁ। ଯେତେବେଳେ ଯେଉଁ ପିଲାଙ୍କୁ ମାନେ ସୁବିଧା ସୁଯୋଗ ମିଳିଲା ଶିଖେଇଲି, ଚାଲୁ ମୁଁ ହାରମୋନିୟମ ଧରିଲି କି କ୍ୟାସିଓ ଧରିଲି, କେବଳ ତବ୍ଲିଷ୍ଟର ପେମେଣ୍ଟଟା ସେମାନେ ସବୁ ଦିଅନ୍ତି, ଆଉ ମାଦଳବାଲାଙ୍କ ପେମେଣ୍ଟଟା ସେମାନେ ସବୁ ଦିଅନ୍ତି, କିନ୍ତୁ ଝୁମିକି ରହିଥିଲା। ଏବଂ ଡିଷ୍ଟ୍ରିକ୍ଟ ଲେଭେଲ ସାଇନ୍ସ ମେଳାରେ ବି ମୋତେ ଡିଓ ଅଫିସ ତରଫରୁ ଚାନ୍ସ ଦିଆହେଇଛି, ଗୀତ ଲେଖିକି ସ୍ୱର କରିକି ପିଲାଙ୍କୁ ବି ଶିଖେଇଛି ମୁଁ, ସେଥିରେ ମୁଁ ବେଶୀ ପ୍ରସିଦ୍ଧି ଲାଭ କରିଛି କହିବାକୁ ଗଲେ।
1: ଯେତେବେଳେ ଆପଣ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦିଅନ୍ତି, ଗୀତ ଶିଖାନ୍ତି ଯେ ଏଇଦିନ ପ୍ରୋଗ୍ରାମ ହେବ ଆଉ କମ୍ ଦିନ ରହିଲା, ଆପଣ ମାନେ ଟିକେ ଭଲ ଭାବରେ ଦେଖନ୍ତୁ ଏବଂ ତମେ ଠିକ୍ରେ ଗାଇଲେ ଷ୍ଟେଜ୍ରେ ସମସ୍ତେ ଖୁସି ହେବେ, କେଉଁ ଦିଗ ପ୍ରତି ଆପଣ ବିଶେଷ ଧ୍ୟାନ ଦେଇଥାନ୍ତି ପିଲାଙ୍କୁ ଶିଖେଇବାରେ?
0: ପିଲାଙ୍କୁ ଶିଖେଇବାରେ ପିଲାଙ୍କୁ କୁହେ ଗୀତର ଆଗ ମୁଖସ୍ଥ କର, ମୁଖସ୍ଥ ନ କଲେ ଗୀତର ଭାବଟା ଭିତରେ ଗାଇଲା ବେଳେ ଫୁଟେଇବା ଟିକେ କଷ୍ଟ, ପିଲା ମୋ କଥା ମାନନ୍ତି, ଏବଂ ଟିକେ ସୁର ଆଡ଼େ ଧ୍ୟାନ ଦେବା ପାଇଁ କୁହେ, ବେସୁରା ଗାଇଲେ ଉଚିତ ନୁହେଁ କି ବେଶୀ ଚିଡ଼ିକି ଗାଇଲେ ବି ଉଚିତ ନୁହେଁ, ଯେତିକି ପର୍ଯ୍ୟନ୍ତ ଭଏସ୍ ରେଞ୍ଜ ଯାଉଛି ସେ ଭିତରେ ଗାଅ, ଏବଂ ଗାଇବା ବେଳକୁ ସେ ଭାବରେ ନିଜେ ଟିକେ ଝୁମିକି ଗାଅ, ସଙ୍ଗୀତ ଭିତରେ ନିଜକୁ ହଜେଇ ଦିଅ, ସେତିକି ମୁଁ ପିଲାଙ୍କଠୁ ଆଶା ରଖେ, ଏବଂ ପିଲା ମୋ କଥା ମାନନ୍ତି ବି।
1: ଏଇ ସଙ୍ଗୀତର ଯେଉଁ ଧାରା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲି ଆସିଛି ସେଇଟା ଆପଣଙ୍କୁ କେମିତି ଲାଗୁଛି, ମାନେ କିଛି ଧାରା ବିଚ୍ୟୁତି ଘଟୁଛି ନା କ'ଣ, ଆପଣଙ୍କର ଜୀବନ ତମାମ ଯେଉଁ ମାନେ ଅଭିଜ୍ଞତାକୁ ନେଇକରି କୁହନ୍ତୁ ଟିକେ।
0: ମୁଁ କହୁଛି ଦେଖୁନ୍, ସାଇନ୍ସ ମେଳା ପାଇଁ ମୋତେ ଯେଉଁ ଦାୟିତ୍ୱ ଦିଆହେଇଥିଲା ଡିଷ୍ଟ୍ରିକ୍ଟ ଲେଭେଲ ସାଇନ୍ସ ମେଳା ପାଇଁ, ଖାଲି ଗୋଟେ ଲାଇନ୍ ଶୁଣେଇ ଦେଉଛି ଆପଣଙ୍କୁ, ମୁଁ ଲେଖିଥିଲି ବଜାରେ

ଏଇ ପ୍ରକାର ଗୀତ ପିଲାଙ୍କ ବଡ଼ ଖୁସିରେ ପିଲା ଗାଆନ୍ତି। ଏବଂ ଯାହା ମୁଁ ବର୍ତ୍ତମାନ ବୁଝିଛି ବାରିପଦାର ପିଲାଙ୍କର ଗୋଟେ ରୁଚିଟା, ସେମାନେ ନାଚିବେ ଗୀତ ଉପରେ, ଏବଂ ସେଇ ଝୁମ୍ଟା ତାଙ୍କ ଭିତରେ ଯେଉଁ ଅଛି, ଝୁମର ଏବଂ ମାଦଳ ବାଜିବ, ପ୍ରାୟ ପିଲା ତାଳେ ତାଳେ ନାଚିବେ, ଗୀତ ଚାଲିଥିବ, ପିଲା କିଛି ପିଲା ନାଚିବେ ବି, ମାନେ ସୁନ୍ଦର ଗେଟଅପ୍ ହେଇକିରି। ଏଇଟା ହିଁ ମୟୂରଭଞ୍ଜ କଳାଟାର ବିଶେଷତ୍ଵ, ଯେଉଁଟାକି ମୋତେ ବହୁତ ବେଶୀ ମୁଗ୍ଧ କରିଛି, ବହୁତ ଭଲ ବି ଲାଗିଛି, ଏବଂ ସେଇଟା ହିଁ ହେବା ଦରକାର। ଖାଲି ଗୀତ ଗୀତ ହେଇକି ରହିଗଲେ କେମିତି ହେବ? ଦେଖନ୍ତୁ ଆଜି ପର୍ଯ୍ୟନ୍ତ ଯେତିକି ଡ୍ୟାନ୍ସ ହେଉଛି ସବୁ ଗୀତ ଉପରେ ବେସ୍ କରିକିରି, ତାହେଲେ ମୟୂରଭଞ୍ଜରେ ଯେଉଁ କି ଝୁମିଲା ଝୁମିଲା ପରିବେଶ ଭିତରେ ଆମେ ଯଦି ଝୁମର ପିଲାଙ୍କୁ ନ ନେଚେଇ ପାରିବା, ପିଲାଙ୍କୁ ଝୁମେଇ ପାରିବାନି, ତାହେଲେ ଏଇ ସଙ୍ଗୀତର କିଛି ଆଉ ମାନେ ମାଧୁର୍ଯ୍ୟଟା ତାହେଲେ ମୟୂରଭଞ୍ଜ

0: ସ୍ପେଶାଲିଟି କହିତେ ଗଲେ ଝୁମର
1: ଏଇ ଯେଉଁ ଧାରା ଚାଲିଛି ବର୍ତ୍ତମାନର ଧାରା ଆର ଭବିଷ୍ୟତ ନେଇ କିଭଳି ଭାବରେ ଆପଣ ଆଶାବାଦୀ?
0: କୌଣସି କମ୍ପିଟିସନରେ ହେଲେ ଆମକୁ ଜଜ୍ କରି ଡକା ହୁଏ। ଗୀତ କମ୍ପିଟିସନରେ ବହୁତ କମ୍ ପିଲା ପାର୍ଟିସିପେଟ୍ କରୁଛନ୍ତି, ଡ୍ୟାନ୍ସ କମ୍ପିଟିସନରେ ଦେଖିଲା ବେଳକୁ ବହୁତ ପିଲା। ତ ଏଇ ଜିନିଷଟା ସଙ୍ଗୀତ ପ୍ରତି ପିଲାଙ୍କର ଧୀରେ ଧୀରେ ରୁଚି କାହିଁକି କମିଯାଉଛି ଏଇଟା ଟିକେ କଷ୍ଟ ଲାଗୁଛି। ସେଇଟା ହେବା କଥା ନୁହେଁ, କିନ୍ତୁ ଯେଉଁଟାକି ମୋତେ ଟିକେ ଚିନ୍ତାରେ ପକାଇଛି ଏବଂ ଭଗବାନ କରନ୍ତୁ ଏଇ ପିଢ଼ି ଆପାତ ଧୀରେ ଧୀରେ ପୁଣି ବାଟକୁ ଆସିବା ଦରକାର। ଓଡ଼ିଶୀ ଏବେ ବି ଗୋଟିପୁର ନୃତ୍ୟ ଜଗନ୍ନାଥଙ୍କ ସାମ୍ନାରେ ହୁଏ, ସମ୍ବଲପୁରୀ ମଧ୍ୟ ରହିଛି, ସବୁ ରକମ ଆମ ଯେଉଁ କି ଦେଶର କଳା ସ୍ଥାପତ୍ୟ ଉପରେ ଆଧାର କରିକି ଯେଉଁ ପ୍ରକାର ଗୀତ ସବୁ ରହିଛି ସେ ପ୍ରକାର ଗୀତ ପ୍ରତି ପିଲାଙ୍କ ଟିକେ ଆକର୍ଷଣ ଆସିବା ଦରକାର। ପିଲାଙ୍କ ଧୈର୍ଯ୍ୟ ରହୁନି, ସାରଗମ ପ୍ରାକ୍ଟିସ୍ ପାଇଁ ଆଦୌ ଧୈର୍ଯ୍ୟ ନାହିଁ, କିମ୍ବା କ୍ଲାସିକାଲ ଭିତରେ ଟିକେ ପଶିବାକୁ ସେମାନେ ଚାହାନ୍ତିନି। ପିଲାମାନେ ଯଦି ଟିକେ ଆଗ୍ରହ ପ୍ରକାଶ କରନ୍ତେ ବହୁତ ଆଗେଇ ପାରନ୍ତେ। ମାନେ ସବୁ ସଙ୍ଗୀତ ଭିତରେ ଜ୍ଞାନ ରହିଛି ଏବଂ ସଙ୍ଗୀତ ହିଁ ବେଶୀ ସବୁ ଜିନିଷକୁ ଆକର୍ଷଣୀୟ କରିକି ତୋଳେ।
1: ତେବେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ଆପଣ ଯେଉଁ ଧାରା ଧରିଛନ୍ତି, ବର୍ତ୍ତମାନ କେମିତି ଚାହୁଁଛନ୍ତି କେମିତି ସଙ୍ଗୀତ ହେଲେ ସମସ୍ତଙ୍କୁ ଛୁଇଁବ ସେଭଳିଆ ସଙ୍ଗୀତକୁ ଆପଣ କେମିତି ପସନ୍ଦ କରନ୍ତି?
0: ମୁଁ ପସନ୍ଦ କରେ ଆକ୍ଚୁଆଲି ଟିକେ ପୁରୁଣା ଗୀତ ବହୁତ ଭଲ ପାଏ ମୋତେ, ଯେଉଁଟାକି ଆଗରୁ ଆମ ସଂଗ୍ରାମ ମହାନ୍ତିଙ୍କର ଲେଖା ଝୁମା ଝୁମା ଗୋଲାପୀ ବେଳାରେ, ଏବଂ ଯେଉଁ ପ୍ରକାର ଗୀତ ସବୁ ବଡ଼ ବଡ଼ ଆମର ଓଡ଼ିଶାର ଗୀତିକାର ଏବଂ ସଙ୍ଗୀତକାରମାନେ କରିକି ଯାଇଛନ୍ତି ସେ ପ୍ରକାର ଗୀତ ଟିକେ ପିଲାଙ୍କ ମୁଣ୍ଡରେ ପଶୁ ଏବଂ ପିଲା ବାଟକୁ ଆସନ୍ତୁ। ଆମେ ପୁରୁଣାକୁ ବେସ୍ କରିକି ନୂଆ, ନୂଆକୁ ବେସ୍ କରିକି ଏବେ ପୁରୁଣା ନୁହେଁ, ଏବଂ ପୁରାତନ ଷ୍ଟାଇଲର ସଙ୍ଗୀତ ସାଙ୍ଗରେ ନୂତନର ମିଶ୍ରଣ କରିଦେଲେ ଆହୁରି ଚମକିବ। ସେଇ ଜିନିଷରେ ମୂଲ୍ୟ ଯେତେବେଳେ ପିଲା ବୁଝିପାରିବେ, ଆମର ଯେଉଁ ଝିଅ ପାଇଛି ଇଣ୍ଡିଆନ୍ ଆଇଡ଼ଲରେ ସେ ଜ୍ୟୋତିର୍ମୟୀ, ସେ ମଧ୍ୟ କ୍ଲାସିକାଲକୁ ଆପଣେଇକି ହିଁ ସେ ଆଗକୁ ବଢ଼ିଛି। ସେ ମନକୁ ମନ ଏତେ ଆଗକୁ ବଢ଼ିକି ଆଜି ଇଣ୍ଡିଆରେ ଏତେ ନାମ କଲା ଏତେ ସହଜ ନୁହେଁ। ବହୁତ ଜଣଙ୍କ ଧାରଣା ଯେ ସଙ୍ଗୀତ ପିଲାଙ୍କ ପାଠପଢ଼ା ହେମ୍ପର କରିବ, କିନ୍ତୁ ବେକାର ଧାରଣା। ସଙ୍ଗୀତ ଟିକେ ରହିଥିଲେ ପାର୍ଟ ଆଣ୍ଡ ପାର୍ସଲ ଅଫ୍ ମାଇଣ୍ଡର ଗୋଟେ ରିଲାକ୍ସେସନ୍, ଏବଂ ଦେହର ପ୍ରତ୍ୟେକଟି ନର୍ଭକୁ ଷ୍ଟିମୁଲେଟ୍ କରେ ସଙ୍ଗୀତ। ମାନେ ଲୋକ କହିସାରିଲେଣି ତ ମାଇଣ୍ଡଟାକୁ ଫ୍ରେଶ୍ ରଖ, ନହେଲେ ମେଡିସିନ୍ କାମ ଦେବନି, ଏବଂ ସଙ୍ଗୀତ ଏକମାତ୍ର ମାଧ୍ୟମ ଯେଉଁଟା ମାଇଣ୍ଡକୁ ଆମର ଫ୍ରେଶ୍ କରିଦିଏ। ସେଥିପାଇଁ ସଙ୍ଗୀତକୁ ପିଲାଙ୍କୁ କେବେ ମନା କରିବା ଉଚିତ ନୁହେଁ, ତୁ ପାଠ ପଢ଼େ ସଙ୍ଗୀତ ଲାଇନ୍ରେ ଏବେ ଗଲେ ତୋ ମାଇଣ୍ଡ ସେଟ୍ ଡାଇଭର୍ଟ ହେଇଯିବ, ତୁ ପାଠ ପଢ଼ି ପାରିବୁ ନାହିଁ, ବହୁତ ଭ୍ରାନ୍ତ ଧାରଣା। ପ୍ରାୟ ଦେଖନ୍ତୁ ଯେତେ ଭଲ ଭଲ ସବୁ ଆମର ବଡ଼ ବଡ଼ ଆର୍ଟିଷ୍ଟ ପୁରୁଣା ଲୋକ, ସେମାନେ ଭଲ ଭଲ ଷ୍ଟୁଡେଣ୍ଟ ବି ସେମାନେ ଗୋଟେ ଗୋଟେ ନିଜର କମ୍ପିଟିସନରେ ଗାଇକି ଶୁଣାଉଛି। ଶିଶିରରେ ଭିଜା ଭିଜା ଏ ଧରଣୀ ବୁକୁ, ତୁମ ସ୍ମୃତି ଭିଜାଇଲା ମୋର ଏ ମନକୁ।

ସୁଶ୍ରୀ ଭାରତୀ ବେବର୍ତ୍ତା ଶିକ୍ଷକତାରୁ ଅବସର ନେଇ ଆପଣ ଆଜି ବି ସଙ୍ଗୀତ କଣ୍ଠଶିଳ୍ପୀ ଭାବରେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଭାବରେ କାର୍ଯ୍ୟ କରି ଆସୁଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣେଇବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ଏଇଠି ଶେଷ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା ଆଧୁନିକ ଗୀତଟି ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା ଅଲେଖ ବିଶ୍ୱାଳ।

0: କଣ୍ଠଶିଳ୍ପୀ ଉଦିତ ନାରାୟଣ ଗାଇଥିବା ଆଧୁନିକ ଗୀତଟିଏ ଶୁଣିଲେ। ରଚନା କରିଥିଲେ ଅଲେଖ ବିଶ୍ୱାଳ, ଆକାଶବାଣୀ ବାରିପଦା। ସମୟ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: यार सच बताऊं, अभी तो गर्मियां शुरू हुई है और 7,000 रुपए का बिजली बिल भी आने लगा। वाइफ कब से बोल रही है?

ମଣିଷ ଜୀବନରେ ଜଣେ ଭଲ ବନ୍ଧୁ ପାଇବା ଭାଗ୍ୟର କଥା। କୁହାଯାଏ ପଇସା ଦେଇ ଅନେକ କିଛି କିଣି ହେବ, ହେଲେ ଭଲ ପଡ଼ୋଶୀ କିମ୍ବା ଭଲ ବନ୍ଧୁଟିଏ ପାଇବା ସହଜ ନୁହେଁ। ବିଶ୍ୱାସ, ଭରସା, ତ୍ୟାଗ ଓ ସହନଶୀଳତାର ଭିତ୍ତିଭୂମି ଉପରେ ଗଢ଼ି ଉଠୁଥିବା ବନ୍ଧୁତ୍ୱ ହିଁ ଦୀର୍ଘସ୍ଥାୟୀ ହୋଇଥାଏ। ଜୀବନରେ ଜଣେ ବ୍ୟକ୍ତି ସାରା ଜୀବନ ପାଇଁ ବିପଦବେଳର ବନ୍ଧୁଟିଏ ପାଇଯିବ ତାହା ଯଥେଷ୍ଟ। ଅଗଣିତ ତାରା ଅପେକ୍ଷା ଗୋଟିଏ ଚନ୍ଦ୍ର ଶ୍ରେୟସ୍କର।

ପରିବାରଠାରୁ ବାହାରେ ଯଦି କିଏ ଜୀବନକୁ ଉପଯୁକ୍ତ ମାର୍ଗଦର୍ଶନ କରିପାରେ, ସେ କେବଳ ଜଣେ ଉତ୍ତମ ବନ୍ଧୁ। ପୁରାଣ ଇତିହାସରେ ଚିରତନ ବନ୍ଧୁତାର ଅନନ୍ୟ ନିଦର୍ଶନ ଏଯାବତ୍ ମଣିଷକୁ ପ୍ରେରଣା ଦେଇଥାଏ। ବନ୍ଧୁତା ଏକ ମାନବୀୟ ଆବଶ୍ୟକତା।

ବନ୍ଧୁ, ଭଗବାନଙ୍କର ବରଦାନ, ସବୁ ସମ୍ପର୍କର ଉର୍ଦ୍ଧ୍ୱରେ ବନ୍ଧୁ। ବନ୍ଧୁତ୍ୱର ବନ୍ଧନ ଦୀର୍ଘସ୍ଥାୟୀ। ସମ୍ପର୍କ ଓ ବନ୍ଧନ ମଣିଷକୁ ଆଗକୁ ଆଗେଇବାରେ ସାହାଯ୍ୟ କରେ। ସମ୍ପର୍କ ନଥିଲେ ଜୀବନ ବିଷମ ହୋଇ ଉଠେ। ବନ୍ଧୁତ୍ୱର ମିଳନ ହିଁ ସାରା ଜୀବନ ଭରି ଦେଇଥାଏ ଶାନ୍ତି।

ହସଖୁସିଠାରୁ ଆରମ୍ଭ କରି ଜୀବନର ସବୁଠାରୁ କଠିନ ପରିସ୍ଥିତିରେ ଯିଏ ବିନା ସର୍ତ୍ତରେ ପାଖରେ ଠିଆ ହୁଏ ସେ ହେଉଛି ପ୍ରକୃତ ବନ୍ଧୁ, ଯାହାଙ୍କୁ ବିନା ଦ୍ୱିଧାରେ ନିଜର ସବୁ ସୁଖ ଦୁଃଖ ଭୟ ଏବଂ ଗୁପ୍ତ କଥା କହିହୁଏ ସେ ହିଁ ବନ୍ଧୁ। ବନ୍ଧୁ ହିଁ ଜୀବନର ପ୍ରକୃତ ଦର୍ପଣ ହୋଇଥାଏ। ଜଣେ ଭଲ ବନ୍ଧୁ କେବଳ ପ୍ରଶଂସା କରେ ନାହିଁ, ବରଂ ଭୁଲ ହେଲେ ଆଇନା ଦେଖାଇ ଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଯୋଗାଇଥାଏ।

ବିଶ୍ୱାସ ଭରସା ଓ ଉତ୍ସର୍ଗର ଭିତ୍ତିଭୂମି ଉପରେ ଗଢ଼ି ଉଠେ ବନ୍ଧୁତା। ସବୁ ସମ୍ପର୍କର ଉର୍ଦ୍ଧ୍ୱରେ ବନ୍ଧୁତ୍ୱର ସମ୍ପର୍କ ଶ୍ରେଷ୍ଠ ସମ୍ପର୍କ। ସ୍ନେହ ମମତା ପ୍ରୀତି ଓ ଶ୍ରଦ୍ଧାର ଅମଳିନ ପ୍ରତୀକ ହେଉଛି ବନ୍ଧୁତ୍ୱ। ବନ୍ଧୁତ୍ୱକୁ ଗଢ଼ାଯାଏ ନା କି ମନା ମଧ୍ୟ କରାଯାଏ ନା। ଆଜିକାର ସୋସିଆଲ ମିଡ଼ିଆ ଫ୍ରେଣ୍ଡସିପ୍ ପାଇଁ ଅନେକ କଳାକୌଶଳ ଆବଶ୍ୟକତା ପଡ଼େ, ମାତ୍ର ବାସ୍ତବ ବନ୍ଧୁତା ପାଇଁ ଏସବୁର କିଛି ବି ଆବଶ୍ୟକତା ନାହିଁ।

ବନ୍ଧୁର ପରିଧି ବିରାଟ ଓ ବ୍ୟାପକ। ସେଠି ପୁରୁଷ ବା ନାରୀ, ବୁଢ଼ା କିମ୍ବା ପିଲା, ଧନୀ କିମ୍ବା ଗରିବ, ଏଭଳି କୌଣସି ପରିଚୟ ଖୋଜା ପଡ଼େ ନା। ଜାତୀୟ ଜାତକ ଉର୍ଦ୍ଧ୍ୱରେ ସମ୍ପ୍ରଦାୟର କିଛି ବି ପରିଚୟ ଖୋଜା ହୁଏ ନା। ପିଲାଦିନରେ ଗଢ଼ି ଉଠିଥିବା ବନ୍ଧୁ ଯଦି ଜୀବନର ଶେଷ ପର୍ଯ୍ୟନ୍ତ ସାଥୀ ହୋଇଥାଏ, ତାହା ହିଁ ଜୀବନର ଶ୍ରେଷ୍ଠ ବନ୍ଧୁ।

ପୌରାଣିକ କଥା ଓ କାହାଣୀ ଅନୁଯାୟୀ ଶ୍ରୀକୃଷ୍ଣ ସୁଦାମାଙ୍କର ସଖାପଣ ବନ୍ଧୁତ୍ୱର ଏକ ନିଆରା ଉଦାହରଣ। ବନ୍ଧୁତା ଏକ ନିଆରା ସମ୍ପର୍କ। ଯେଉଁମାନେ ବିପଦ ଆପଦ ବେଳର ବନ୍ଧୁ, ସେମାନଙ୍କ ଜୀବନରେ ଯେତେ ଛଡ଼ଝଞ୍ଜା ଆସିଲେ ମଧ୍ୟ ବନ୍ଧୁତ୍ୱର ରଜୁ ଦୃଢ଼ ହୋଇଥାଏ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା।

ଲକ୍ଷ୍ୟ ଦିଅନ୍ତୁ ମୋର ସର୍ଜନୀୟ ମଣ୍ଡଳୀ, ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରି ଆସି ଅଯୋଧ୍ୟା ସିଂହାସନରେ ଅଭିଷିକ୍ତ ହୋଇଛନ୍ତି। ଆସନ୍ତୁ ଶୁଣିବା।

ଲକ୍ଷେ ଦେମର ସର୍ଜନ ମଣ୍ଡଳୀ ଋଷିମାନେ ଏହିପରି ଆଶୀର୍ବାଦ କରି ପ୍ରଭୁ ରାବଣକୁ ମାରିଥିବାର ପ୍ରଶଂସା କରନ୍ତେ। ଏହା ଶୁଣି ସୀତା ମା କହୁଛନ୍ତି, କହିଲେ ହେ ବ୍ରହ୍ମଣ୍ୟ ଆପଣ ମାନେ ହଉ ଏ ଦୟାର୍ଦ୍ଧ ଚିତେ

ପଣ୍ଡିତ ବର୍ଗ ମା ସୀତା କହିଲେ ହେ ବ୍ରହ୍ମଣ୍ୟ, ଇଏ ବେବି ରାବଣ ଅଛି, ତାର ବାହୁବଳରେ ପୃଥିବୀ ମଧ୍ୟ ଭାରପ୍ରାପ୍ତ ଅଛି। ଆପଣ ମାନେ ଏ ପ୍ରଶଂସା କଲେ କିପରି? ଏଇ କଥା ଶୁଣି ଏ ଋଷି ମାନେ କଲେ କଣ?

0: ଶୁକ୍ଲକ୍ଷ ଦେବ ପଣ୍ଡିତ ବର୍ଗେ, ସୀତା କହିଲେ ହେ ବ୍ରହ୍ମଣ୍ୟ, ସେହି ମହାଜ୍ଞାନୀ ପଣ୍ଡିତ ବିଷ୍ଣୁ ଦାସ ଏ ରାଜବାଟୁ ବିଦାୟ ନେଇ ଗଲାବେଳେ ପଣ୍ଡିତେ ସେ କହି ଯାଇଥିଲେ,
1: କହିଲେ

ପଣ୍ଡିତ ବିଷ୍ଣୁଦାସ କହି ଯାଇଛନ୍ତି, ଦାନ ସାଗର ପରେ ଏକ ସ୍ୱାଦୁଦକ ସାଗରଟିଏ ଅଛି, ତାରି ମଧ୍ୟ ଭାଗରେ ଏକ ଦ୍ୱୀପ ଅଛି, ତାର ନାମ ହେଉଛି ପୁଷ୍କର। ପୁଣି ପଣ୍ଡିତେ କଣ କହିଲେ, କହିଲେ ସେ

କହିଲେ ହେ ବ୍ରହ୍ମଣ୍ୟ, ସେଇ ପୁଷ୍କର ଦ୍ୱୀପରେ ଏବେ ମଧ୍ୟ ପ୍ରବଳ ପ୍ରତାପୀ ସହସ୍ରାନନ ଅଛି। ତା ବାହୁବଳରେ ଇଏ ପୃଥିବୀ ମଧ୍ୟ ପ୍ରକମ୍ପିତ ହେଉଛି।

ପ୍ରଭୁ ରାମଙ୍କର ନିର୍ଦ୍ଦେଶରେ ଅଯୋଧ୍ୟା ସୈନ୍ୟ, କିଷ୍କିନ୍ଧା ସୈନ୍ୟ ଏବଂ ରଙ୍କାରୁ ରାକ୍ଷସ ସେନା ମାନେ ମିଳିତ ହୋଇ ତାପରେ କଲେ କଣ? ଆଜ୍ଞା, ଚାରି ଭାଇ ପୁଷ୍କ

ପଣ୍ଡିତ ବର୍ଗେ ପ୍ରତାପୀ ସହସ୍ରାନନ ଆର ଆମକୁ ଯୁଦ୍ଧ ପାଇଁ ଆହ୍ୱାନ କରି କଲା କଣ ଆକର୍ଷି ବାୟବ୍ୟ ବାଣ ଏକା ଥର ରାମ।

ରାମଙ୍କ ସହ ଅଗଣିତ ସୈନ୍ୟକୁ ଦେଖି କ୍ରୋଧଭର ହୋଇ ବାୟବ୍ୟ ବାଣକୁ ପ୍ରୟୋଗ କରି ରାମଙ୍କର ସେନାକୁ ସ୍ଥାନାନ୍ତରିତ କରିଦେଲା। ତାପରେ ରାମ ସୀତାଙ୍କୁ ଦେଖି କଲା କଣ

ଦେଖୁ ରଣକ୍ଷେତ୍ରରେ ରକ୍ତ ନଦୀ ପ୍ରବାହିତ ହେଲା। ମା ଜଗଦ୍ଧାତ୍ରୀ ଇଏ ରାବଣ ଉପରେ ଠିଆ ହୋଇ।

ବ୍ରହ୍ମାଜି ଦେବତା ମୁନି ଋଷି ମାନେ ରଣ କ୍ଷେତ୍ରକୁ ଓହ୍ଲାଇ ଆସି ଦତିଆନାଶିନୀ ମାଙ୍କୁ ସ୍ତବ ପାଠ କରୁଛନ୍ତି। ପଣ୍ଡିତ କିପରି

ଶିଳ୍ପୀ କୈଳାସ ଚନ୍ଦ୍ର ବେହେରା ଏବଂ ସାଥୀଙ୍କ ପରିବେଷିତ ଶୁଣିଲେ ଓଡ଼ିଶୀ କୀର୍ତ୍ତନ ଶେଷଲା କାର୍ଯ୍ୟକ୍ରମ ଚହଲା ଆକାଶବାଣୀ ବାରିପଦା ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲିକୁ ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତେ କାର୍ଯ୍ୟକ୍ରମ ମହିଳା ମହଲ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ଈଶ୍ୱରଙ୍କର ଆଶୀର୍ବାଦରେ ପରିବାରରେ ସନ୍ତାନଟିଏ ଜନ୍ମ ନିଏ। ଶିଶୁଟିକୁ ସୁସ୍ଥ ରଖିବା ଦାୟିତ୍ୱ ପରିବାରର ସମସ୍ତ ସଦସ୍ୟଙ୍କର, ତେଣୁ ସନ୍ତାନ ଜନ୍ମ ହେବା ପରେ ପରେ ସ୍ତନ୍ୟପାନ କରିବା ଉଚିତ। ଏହାଦ୍ୱାରା ମା ଶରୀରରେ କ୍ଷୀର ତିଆରି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଆଉ ଶିଶୁଟି କଷ କ୍ଷୀର ପାଇଥାଏ। ଶିଶୁ ଜନ୍ମ ହେବା ପରେ ମା ଠାରୁ ହଳଦିଆ ରଙ୍ଗର ବହଳିଆ କ୍ଷୀର ବାହାରେ, ଏହାକୁ କଷ କ୍ଷୀର କହନ୍ତି। ଏଥିରେ ଶିଶୁ ପାଇଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାର ଉପାଦାନ ଏବଂ ଭିଟାମିନ୍ ଏ ଓ ଇ ପ୍ରଚୁର ପରିମାଣରେ ରହିଥାଏ। ଜନ୍ମ ପରେ ଶିଶୁ କଷ କ୍ଷୀର ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏହା ଶିଶୁର ପ୍ରଥମ ପ୍ରତିଷେଧକ ଟୀକା ହିସାବରେ ଧରାଯାଏ। ଏହା ଖାଇବା ଦ୍ୱାରା ଶିଶୁର ପ୍ରଥମ ଝାଡ଼ା ଶୀଘ୍ର ହୋଇଥାଏ, ଅନ୍ତନଳୀର ସଠିକ୍ ବୃଦ୍ଧି ହୁଏ ଏବଂ ନବଜାତ ଶିଶୁର ଜଣ୍ଡିସ୍ ପରିମାଣ କମ୍ ହୋଇଥାଏ। ସାଧାରଣତଃ ଶିଶୁ ଜନ୍ମ ପରେ ମା ଠାରୁ କମ୍ କ୍ଷୀର ବାହାରେ, କିନ୍ତୁ ଏହି କ୍ଷୀରର ଉପାଦାନ ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ମା ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଇବା ଉଚିତ। ପ୍ରତ୍ୟେକ ସ୍ତନ୍ୟପାନ କରାଉଥିବା ମା ଜାଣିବା ଦରକାର ଯେ ଶିଶୁର ଖାଇବା ଆରମ୍ଭ ବେଳେ ଝରୁଥିବା କ୍ଷୀର ପତଳା ଥାଏ ଏବଂ ଏଥିରେ ଅଧିକ ପାଣି ଆଉ ସେତୁସାର ଥାଏ। କିଛି ସମୟ ଖାଇବା ପରେ ଯେଉଁ କ୍ଷୀର ଆସେ ତାହା ବହଳିଆ, ଏଥିରେ ପୁଷ୍ଟିସାର ଏବଂ ସ୍ନେହସାର ଅଧିକ ରହିଥାଏ। ତେଣୁ ସ୍ତନ୍ୟପାନ କରାଇବା ସମୟରେ ଗୋଟିଏ ପଟୁ କରାଯିବା ଆବଶ୍ୟକ। ସାଧାରଣତଃ 12-15 ମିନିଟ୍ ସ୍ତନ୍ୟପାନ ଗୋଟେ ପଟୁ କରାଯାଇଥିବା ଶିଶୁଟି ସମସ୍ତ ଉପାଦାନ ପାଇଥାଏ ଏବଂ 2 ଘଣ୍ଟା ଶୋଇପାରେ। ବାରମ୍ବାର ସ୍ତନ ପରିବର୍ତ୍ତନ କଲେ ଶିଶୁ ବହଳିଆ କ୍ଷୀର ପାଇପାରେ ନାହିଁ, ଫଳରେ ତାକୁ ଶୀଘ୍ର ଭୋକ ଲାଗେ। ଅନେକ କହନ୍ତି ମାଆର କ୍ଷୀର ହେଉନାହିଁ, ତେବେ ଏଇଠି ଆମର ଜାଣିବା ଦରକାର ଯେ ଡବା କ୍ଷୀର ଖାଇବା ଦ୍ୱାରା ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଏ, ଯାହା ଶିଶୁର ଓଜନ ବୃଦ୍ଧି କରେ। ଏହା ଶରୀର ପାଇଁ କି କ୍ଷତିକାରକ। ସଙ୍ଗେ ସଙ୍ଗେ ନହେଲେ ମଧ୍ୟ ମେଦ ବୃଦ୍ଧି ଯୋଗୁଁ କମ୍ ବୟସରେ ମଧୁମେହ, ଉଚ୍ଚ ରକ୍ତଚାପ ପୀଡ଼ିତ ହେବାର ସମ୍ଭାବନା ରହିଥାଏ। ମା କ୍ଷୀର ଦ୍ୱାରା ଶିଶୁଟିର ମସ୍ତିଷ୍କ ବୃଦ୍ଧି ଘଟେ, ତେଣୁ ସମସ୍ତ ନବଜାତ ଶିଶୁଙ୍କୁ ଯଥାଶୀଘ୍ର ସ୍ତନ୍ୟପାନ କରାଇବା ପାଇଁ ମା'ମାନଙ୍କୁ ସାହାଯ୍ୟ କରିବା ଏବଂ ପ୍ରଥମ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇଲେ ଶିଶୁ ସୁସ୍ଥ ରହିବ।

0: ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଏକ ଆଲୋଚନା, ମହିଳାମାନଙ୍କର ସମ୍ପତ୍ତିଗତ ଅଧିକାର। ଆଲୋଚନା କରୁଛନ୍ତି ଡକ୍ଟର ବିନୋଦିନୀ ରଥ।
1: ଭାରତରେ ବିଭିନ୍ନ ଜାତି, ଧର୍ମ ଓ ସମ୍ପ୍ରଦାୟ ଲୋକ ବସବାସ କରନ୍ତି, ଯେମିତିକି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଇତ୍ୟାଦି, ଜୈନ ଏଇସବୁ। ଯେହେତୁ ଆମ ଦେଶ ପୁରୁଷ ପ୍ରାଧାନ୍ୟ ସମାଜ ଓ ଦେଶ ମଧ୍ୟ, ତେଣୁ ପୁରୁଷମାନେ ସବୁ କ୍ଷେତ୍ରରେ ପ୍ରାୟ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି। ଦ୍ୱିତୀୟ କଥା ହେଲା ସମ୍ପତ୍ତିଗତ ଅଧିକାର କ୍ଷେତ୍ରରେ ଧର୍ମର ମହତ୍ତ୍ୱ ବେଶୀ, କାରଣ ପ୍ରତ୍ୟେକ ସମ୍ପ୍ରଦାୟ ଓ ଧର୍ମର ଲୋକ ନିଜ ନିଜ ଧର୍ମ ଓ ବିଚାରଧାରା ଆଧାରରେ ଏହାକୁ ବ୍ୟାଖ୍ୟା କରିଥାନ୍ତି। ଆଉ ଗୋଟେ କଥା ହେଲା ସବୁ ଧର୍ମ ପାଇଁ ଆମ ଦେଶରେ ଗୋଟିଏ ଆଇନର ବ୍ୟବସ୍ଥା ମଧ୍ୟ ନାହିଁ, ତେଣୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ବିଭିନ୍ନ ଦିଗରୁ ବିଚାରକୁ ନେଇ ଠିକ୍ କରାଯାଇଥାଏ। ସେ କେଉଁ ଧର୍ମ, ବିବାହିତା ନା ଅବିବାହିତା, ସ୍ୱାମୀଠାରୁ ଅଲଗା ରହୁଛନ୍ତି ନା ଛାଡ଼ପତ୍ର ଦେଇଛନ୍ତି, କେଉଁ ରାଜ୍ୟର ବା ଜାଗାର ଇତ୍ୟାଦି ଇତ୍ୟାଦି। ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆମର ହିନ୍ଦୁ ଉତ୍ତରାଧିକାରୀ ଆଇନ, ଦ ହିନ୍ଦୁ ସକ୍ସେସନ୍ ଆକ୍ଟ 1956 ପ୍ରଣୟନ କରାଯାଇଛି। ହିନ୍ଦୁର ଉତ୍ତରାଧିକାରୀ ଆଇନ 1956, ଏହି ଆଇନ 1956 ମସିହାରେ ପ୍ରଣୟନ କରାଯାଇଛି ଏବଂ 2005 ଏହା ସଂଶୋଧନ ହୋଇଛି। ଏହି ଆଇନଟି ହିନ୍ଦୁ ସମେତ ବୌଦ୍ଧ, ଶିଖ ଓ ଜୈନ ଧର୍ମାବଲମ୍ବୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ, ଓ କେଉଁମାନେ ହିନ୍ଦୁ ଧର୍ମ ପ୍ରବେଶ ମାନେ ଗ୍ରହଣ କରିଛନ୍ତି କିମ୍ବା ପୁନଃଗ୍ରହଣ କରିଛନ୍ତି ସେଇମାନଙ୍କ ପାଇଁ ବି ଏଇଟା ଲାଗୁ ହେବ। ଆଉ ଗୋଟେ ହେଉଛି ଶିଶୁର ବାପା କିମ୍ବା ମା ଯଦି ହିନ୍ଦୁ ହେଇଥିବେ ତାହେଲେ ବି ସେମାନଙ୍କ ପାଇଁ।

ଅଧ୍ୟାୟଟା ଲାଗୁ ହେବ। ଏଇ ସଂଶୋଧିତ ଆଇନ ଅନୁସାରେ ମହିଳା ଓ ପୁରୁଷ ଉଭୟଙ୍କର ଅଂଶର ସମାନ ଅଧିକାର ରହିବ। ଏହି ଆଇନର ଧାରା 6 ଅନୁସାରେ ଆଦିବାସୀମାନଙ୍କ ଠାରେ ଏହି ଆଇନ ଲାଗୁ ହୋଇପାରିବ ନାହିଁ। ଯଦି ଲାଗୁ ହେବ ତେବେ କେନ୍ଦ୍ର ସରକାରଙ୍କର ନୋଟିଫିକେସନ ଗ୍ୟାଜେଟ୍ର ନିର୍ଦ୍ଦେଶ ଥାଏ ତେବେ ଏହା ଲାଗୁ ହେବ। ଏହି ଆଇନ ବଳରେ ଯଦି କୌଣସି ହିନ୍ଦୁ ପୁରୁଷଙ୍କ ମୃତ୍ୟୁ ହୁଏ ତାହେଲେ ତାଙ୍କର ସମ୍ପତ୍ତି ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ। ଏହି ସମ୍ପତ୍ତି ଉଇଲ୍ର ବା ଇଚ୍ଛାପତ୍ର ଦ୍ୱାରା ହସ୍ତାନ୍ତର ହେବ। ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ଭାଗ ବଣ୍ଟା ହେବ, କିନ୍ତୁ ପୈତୃକ ସମ୍ପତ୍ତି ଉତ୍ତରାଧିକାରୀ ହିସାବରେ ନୁହେଁ। ମାନେ ଜଣେ ବାପ ଅଛି, ବାପ ପରେ ପୁଅ, ପୁଅ ପରେ ତା ପୁଅ, ତା ପୁଅ, ସେମିତି ଭାବରେ ଭାଗ ହେବ ନାହିଁ, କିନ୍ତୁ ତାଙ୍କର ଯେ ଉତ୍ତରାଧିକାରୀ ସେହି ଅନୁସାରେ ଭାଗ ବଣ୍ଟା ହେବ। ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ କେଉଁମାନେ? ପୁଅ, ଝିଅ, ବିଧବା ପତ୍ନୀ, ମା, ମରିଯାଇଥିବା ପୁଅର ପୁଅ ଝିଅ, ମରିଯାଇଥିବା ଝିଅର ପୁଅ ଝିଅ, ମରିଯାଇଥିବା ପୁଅର ପୁଅ ଯଦି ମରିଯାଇଥାଏ ତାହେଲେ ତାର ପୁଅ ଝିଅ, ମରିଯାଇଥିବା ପୁଅର ବିଧବା, ମରିଯାଇଥିବା ପୁଅର ପୁଅର ବିଧବା ସ୍ତ୍ରୀ, ଯଦି ଜଣଙ୍କରୁ ଅଧିକ ବିଧବା ଥାନ୍ତି, ଜଣଙ୍କରୁ ଅଧିକ ପୁଅ ଓ ଝିଅ ଥାନ୍ତି, କିମ୍ବା ତାଲିକାରେ ଥିବା ଉତ୍ତରାଧିକାରୀ ଜଣଙ୍କରୁ ଅଧିକ ଥାନ୍ତି, ତାହେଲେ ସମସ୍ତେ ସମାନ ଭାଗ ପାଇବେ, ଗୋଟିଏ ଭାଗ ବା ସମାନ ଭାଗ ପାଇବେ। ଯଦି ମରିଯାଇଥିବା ପୁଅର ବିଧବା କିମ୍ବା ତାର ମୃତ୍ୟୁ ଘଟିଥିବା ପୁଅର ବିଧବା ପୁନଃବିବାହ କରନ୍ତି ତାହେଲେ ତାଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତିର ଭାଗ ମିଳିପାରିବ ନାହିଁ। ଯଦି ପୁଅର ବିଧବା ଆଉ ଥରେ ପୁନଃବିବାହ କରେ ସେ ଏଇଥିରେ ଭାଗ ପାଇବ ନାହିଁ। 2005 ଆଇନ ପ୍ରଣୟନ ପରେ ଯଦି ଗୋଟିଏ ଯୌଥ ପରିବାର ମିତାକ୍ଷର ଆଇନ ଦ୍ୱାରା ପରିଚାଳିତ ହେଉଥିବ ତେବେ ଏକ ଝିଅ ଅଂଶୀଦାର ହୋଇପାରିବ। ମିତାକ୍ଷର ଆଇନ ଅନୁସାରେ ଗୋଟେ ଝିଅ ଆଗ ନଥିଲା, ପରେ ଆସିଛି 2005 ଆଇନରେ ଆସିଛି ଯେ 56(5)ରେ ଯେ ମାନେ ଝିଅ ବି ଅଂଶୀଦାର ହୋଇପାରିବ ବା କୋପର୍ସନର ହୋଇପାରିବ। ଜନ୍ମ ଅନୁସାରେ ଏକ ପୁଅ ଭଳି ଝିଅ ମଧ୍ୟ ନିଜର ଅଧିକାର ଅନୁସାରେ ଜଣେ ଅଂଶୀଦାର ହୋଇପାରିବ। ପୁଅ ଯେମିତି ସମ୍ପତ୍ତି ଅଂଶୀଦାର ହୋଇପାରିବ ସେଇଭଳି ଭାବରେ ଝିଅ ମଧ୍ୟ ସେଇ ସମ୍ପତ୍ତିର ସମାନ ଅଧିକାର ଅନୁସାରେ ଜଣେ ଅଂଶୀଦାର ହୋଇପାରିବ। ଗ ହଉଛି ସମ୍ପତ୍ତିର ସମାନ ଅଂଶୀଦାର ଭାବରେ ଗୋଟିଏ ଝିଅ ମଧ୍ୟ ପୁଅ ଭଳି ସମାନ ଦାୟିତ୍ୱ ରହିବ। ମିତାକ୍ଷର ଆଇନରେ ଅଂଶୀଦାର ଝିଅର ଝିଅ ମଧ୍ୟ ଅନ୍ତର୍ଭୁକ୍ତ ହେଇପାରିବ। ଆହୁରି ମଧ୍ୟ ସମ୍ପତ୍ତିର ଅଂଶୀଦାର ଭାବରେ ପାଇଥିବା ସମ୍ପତ୍ତି ଜଣେ ଝିଅ ନିଜର ସମ୍ପତ୍ତି ଭାବରେ ହସ୍ତାନ୍ତର କରିପାରିବ, ଦାନ କରିପାରିବ, ଉପହାର ମଧ୍ୟ ଦେଇପାରିବ, ବିକ୍ରି ମଧ୍ୟ କରିପାରିବେ। ପୁଅର ଯେପରି ବାପା କରିଥିବା ଋଣ ସୁଝିବା ପାଇଁ ଧାର୍ମିକ ଦାୟିତ୍ୱ ବା ପାଏସ୍ ଓବ୍ଲିଗେସନ୍ ରହିଛି, ଝିଅର ମଧ୍ୟ ସେହି ଦାୟିତ୍ୱ ରହିବ। କିନ୍ତୁ ଏହି ଧାର୍ମିକ ଦାୟିତ୍ୱ 2005 ଆଇନରେ ପ୍ରଣୟନ କରାଯାଇ ନାହିଁ, କିନ୍ତୁ ହିନ୍ଦୁ ଆଇନ ଅନୁସାରେ ଜଣେ ପୁଅ, ନାତି ବା ଅଣନାତି ଏହି ଋଣ ସୁଝିବେ। ଯଦି କୌଣସି ହିନ୍ଦୁ ପୁରୁଷର ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ ନଥାନ୍ତି ତାହେଲେ ତାଙ୍କ ସମ୍ପତ୍ତି ତାଙ୍କର ଦ୍ୱିତୀୟ ଶ୍ରେଣୀ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟାଯିବ। ସେମାନେ ହେଲେ ବାପା, ପୁଅର ଝିଅର ପୁଅ, ପୁଅର ଝିଅର ପୁଅ, 4 ହେଲା ଭାଇ, 5 ହେଲା ଭଉଣୀ ଓ ଝିଅର ପୁଅର ପୁଅ, 7 ହେଲା ଝିଅର ପୁଅର ଝିଅ, 8 ହେଲା ଝିଅର ଝିଅର ପୁଅ, 9 ହେଲା ଝିଅର ଝିଅର ଝିଅ, 10 ହେଲା ଭାଇର ପୁଅ, 11 ହେଲା ଭଉଣୀର ପୁଅ ଆଉ 12 ହେଲା ଭାଇର ଝିଅ। ହିନ୍ଦୁ ଉତ୍ତରାଧିକାରୀ ସଂଶୋଧନ ଆଇନ 1956 ଧାରା 14 ହିସାବରେ ମହିଳାଙ୍କ ସମ୍ପତ୍ତି ତାଙ୍କୁ ସମ୍ପୂର୍ଣ୍ଣ ମାଲିକାନା ସତ୍ତ୍ୱ ବା ଅଧିକାର ଦେଇଛି ଓ ସମ୍ପୃକ୍ତ ସମ୍ପତ୍ତି ଉପରେ ଉକ୍ତ ମହିଳାଙ୍କର ନିରଙ୍କୁଶ ଅଧିକାର ରହିବ। ତାହେଲେ କିଛି ଅଙ୍କୁଶ ରହିବନି, ସେ ତାଙ୍କର ଇଚ୍ଛା ମତେ ସେଇ ସମ୍ପତ୍ତିକୁ ତାଙ୍କୁ ବ୍ୟବହାର କରିପାରିବେ। ଖ ହଉଛି ଏହା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଲାଗୁ ହେବ। ସବୁ ଦୁଇଟା ଜାଗାରେ ସ୍ଥାବର ହଉ ଆଉ ଅସ୍ଥାବର ସମ୍ପତ୍ତି ଉପରେ ଲାଗୁ ହେବ। ଏହି ଧାରା ସବୁ ପ୍ରକାର ସମ୍ପତ୍ତି ଉପରେ ଲାଗୁ ହେବ, ତେଣୁ ହିନ୍ଦୁ ମହିଳା ତାଙ୍କ ଜୀବଦଶାରେ ଯେଉଁ ସମ୍ପତ୍ତି ପାଇଥିବେ ଯେମିତିକି ଉତ୍ତରାଧିକାରୀ ବା ଇଚ୍ଛାପତ୍ରରେ ପାଇଥିବା ସମ୍ପତ୍ତି, ବିଭାଜନରେ ପାଇଥିବା ସମ୍ପତ୍ତି ମାନେ ବିଭାଜନ ମାନେ ପାର୍ଟିସନରେ ପାଇଥିବା ସମ୍ପତ୍ତି, ଭରଣ ପୋଷଣ ପାଇଁ ପାଇଥିବା ସମ୍ପତ୍ତି ଏବଂ କୌଣସି ବାକି ରହିଯାଇଥିବା ଅର୍ଥ କାହା ପାଖରୁ ସେ ମଧ୍ୟ ସେଇଟା ବି ଏଇଥିରେ ରହିବ। 4 ହେଲା ଉପହାର ସୂତ୍ରରେ ପାଇଥିବା ସମ୍ପତ୍ତି, ବାହାଘର ଆଗରୁ ଓ ପରେ ଯଦି କୌଣସି ସମ୍ପର୍କୀୟ ସମ୍ପତ୍ତି ଉପହାର ଦେଇଥାନ୍ତି ତାହେଲେ ସେ ଉପହାର ସମ୍ପତ୍ତି ବି ଲାଗୁ ହେବ। ନିଜର କୌଶଳ ଦ୍ୱାରା ବା ନିଜର ଉଦ୍ୟମରୁ ପାଇଥିବା ସମ୍ପତ୍ତି, ତାପରେ 6 ହେଲା କିଣା ବିକାରେ ଯାଇଥିବା ସମ୍ପତ୍ତି ଏବଂ

ନିଜର ଅଧିକାରରେ ପାଇଥିବା ସମ୍ପତ୍ତି, ତାପରେ ଅନ୍ୟ କୌଣସି ପ୍ରକାରରେ ପାଇଥିବା ସମ୍ପତ୍ତି ଗୁଡିକ ମଧ୍ୟ ଏହି ତାର ଅନ୍ତର୍ଭୁକ୍ତ ହେବ। ଘରେ ଏହି ଧାରା ହିନ୍ଦୁ ମହିଳା ଯେଉଁ ସମ୍ପତ୍ତି ଉପହାର ବା ଉଇଲ ଦ୍ୱାରା ବା ସିଭିଲ କୋର୍ଟଙ୍କ ଆଦେଶ ଓ ନିର୍ଦ୍ଦେଶ ଦ୍ୱାରା ପାଇଥିବା ସମ୍ପତ୍ତି ଆଉ ପ୍ରାଇଜ ବା ଆୱାର୍ଡ ପାଇଥିବା ସମ୍ପତ୍ତି ଭୂ ସମ୍ପତ୍ତିରେ ଲାଗୁ ହୋଇନାହିଁ। ଏଗୁଡ଼ାକରେ ସମ୍ପୂର୍ଣ୍ଣ ମାଲିକାନା ବା ସତ୍ତ୍ୱ ନଥାଏ, ଏଇଥିରେ ଅଙ୍କୁଶ ଲାଗିଥିବା ସମ୍ପତ୍ତି ହିସାବରେ ନେଇଯାଏ। ମାନେ ଯେମିତି ନିଜର ସମ୍ପତ୍ତି ହିସାବକୁ ବିକ୍ରି କରିପାରିବ, କାହାକୁ ଦେଇପାରିବ, କାହାକୁ ଦାନ କରିପାରିବ, କାହାକୁ ଉପହାର ଦେଇପାରିବ, ଯେମିତି ଅଛି ଏଇଗୁଡ଼ିକରେ କିଛି ଅଙ୍କୁଶ ଲଗାଯାଇଛି। ଏଇଟା ଲିମିଟେଡ୍ ସମ୍ପତ୍ତିଗତ ଅଧିକାର। ଜଣେ ହିନ୍ଦୁ ମହିଳା ତାଙ୍କ ଶ୍ୱଶୁର, ସ୍ୱାମୀ ଓ ପିତାଙ୍କ ଠାରୁ ଉପହାର ବା ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ପାଇଥାନ୍ତି, ତେବେ ସେଇ ମହିଳାଙ୍କ ପୁଅ ଝିଅ ସେଇ ମାଆର ଭାଗ ପାଇପାରିବେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ ଏବଂ ଝିଅ ବଞ୍ଚିଥିବା ପୁଅ ଝିଅ ମଧ୍ୟ ଅନ୍ତର୍ଭୁକ୍ତ ହେବେ। ଯଦି ତାଙ୍କର ପୁଅ ଝିଅ ମରିଯାଇଛନ୍ତି, ତାଙ୍କ ପୁଅ ଝିଅ ଯଦି ବଞ୍ଚିଛନ୍ତି ସେଇମାନେ ଭାଗ ପାଇବେ। ଜଣେ ହିନ୍ଦୁ ମହିଳାଙ୍କର ମୃତ୍ୟୁ ପରେ ତାଙ୍କର ସମ୍ପତ୍ତି ଯାହାକି ସେ ଉତ୍ତରାଧିକାରୀ ସୂତ୍ରରେ ତାଙ୍କ ପିତାମାତା, ସ୍ୱାମୀ, ଶ୍ୱଶୁରଙ୍କ ଠାରୁ ମିଳିଥିବ, ତାହା କିପରି ଭାଗ? ଏକରେ ତାଙ୍କ ପୁଅ ଝିଅ ଓ ସ୍ୱାମୀ ମଧ୍ୟରେ ସ୍ୱାମୀ ପାଇବେ, ଦୁଇରେ ସ୍ୱାମୀଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ଭାଗ ହେବ, ତିନି ହେଲା ପିତାଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ ହେବ, ଚାରି ହେଲା ମାଆଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବା ତାକୁ ଇଂଲିଶରେ କହନ୍ତି ଆଗ୍ନେଟ ମାନଙ୍କ ମଧ୍ୟରେ ଭାଗ କରେ। ଯଦି କେହି ଗୋତ୍ରକ ବା ପିତୃଜ୍ଞାତି ନଥାନ୍ତି, ତେବେ ସମ୍ପୃକ୍ତ ସମ୍ପତ୍ତିକୁ ମାତୃଜ୍ଞାତି ବା ସ୍ୱଜାତି ବା ତାକୁ କଗ୍ନେଟ ବୋଲି କୁହାଯାଏ ଇଂଲିଶରେ, ବା ସମ୍ପର୍କୀୟମାନଙ୍କ ମାଆଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଭାଗ କରାଯିବ। ନଭେମ୍ବର 21, 2015 ମସିହାରେ ଦେଶର ସର୍ବୋଚ୍ଚ ଅଦାଲତ ତ୍ରିପୁରା ହାଇକୋର୍ଟ ଆଦେଶ ବିରୁଦ୍ଧରେ ଜଣେ ମହିଳାଙ୍କ ଦ୍ୱାରା ଆଗତ ଏକ ପାରିବାରିକ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନଗତ ଭାବେ ସ୍ୱାମୀ ଓ ସ୍ତ୍ରୀ ଅଲଗା ବାସ କରୁଥିଲେ ମଧ୍ୟ ସ୍ତ୍ରୀ ଧନ ଉପରେ ସ୍ତ୍ରୀର ସମ୍ପୂର୍ଣ୍ଣ ଅଧିକାର ରହିଛି। ଅଦାଲତ ଏହି ରାୟ ଦେବା ଦ୍ୱାରା ସମଗ୍ର ଦେଶରେ ସ୍ତ୍ରୀ ଧନ ନେଇ ରହିଥିବା ମତାମତ ଓ କାର୍ଯ୍ୟକାରୀକୁ ନୂଆ ଦିଶା ପ୍ରଦାନ କରିବା ସହିତ ଘରୋଇ ହିଂସା ନିବାରଣ ଆଇନ 2005 ଧାରା 12 ସ୍ୱତନ୍ତ୍ର, ସଶକ୍ତ ଓ ବାସ୍ତବବାଦୀ କରିଛି। ସ୍ତ୍ରୀ ଧନ ଅଧିକାରରୁ କୌଣସି ସ୍ତ୍ରୀକୁ ବଞ୍ଚିତ କରିବା ବା ତାକୁ ଫେରେଇବା ଅଗ୍ରାହ୍ୟ କଲେ ଏହା ଘରୋଇ ହିଂସା ବୋଲି ବିବେଚନା କରାଯିବ। ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଏଇଥିପାଇଁ ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ। ଏହି ରାୟ ଯୌତୁକ ଓ ସ୍ତ୍ରୀ ଧନ ଯେଉଁ ବୃହତ ପାର୍ଥକ୍ୟ ରହିଛି ତାକୁ ପୁଣି ଥରେ ପ୍ରକାଶ କରିଛି ଓ ସମସ୍ୟା ସମାଧାନର ବାଟ ଖୋଲି ଦେଇଛି। ତୃତୀୟ କଥା ହେଉଛି ସ୍ତ୍ରୀ ଧନ ଉପରେ ଅଧିକାରରୁ ବଞ୍ଚିତ କରୁଥିବା ସ୍ୱାମୀ ଓ ପରିବାର ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ। ଭାରତୀୟ ଦଣ୍ଡବିଧି ଆଇନ ବା ଆଇପିସି ଧାରା 405 ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହାଦ୍ୱାରା ସାମାଜିକ ଶୃଙ୍ଖଳା ଓ ପାରିବାରିକ ହିଂସାକୁ ପ୍ରତିରୋଧ କରାଯାଇପାରିବ। ଯଦିଓ 1985 ସୁପ୍ରିମକୋର୍ଟ ପ୍ରତିଭା ରାଣୀ ବନାମ ସୁରଜ କୁମାରଙ୍କ ମାମଲାର ବିଚାର କରି ସ୍ତ୍ରୀ ଧନ ଉପରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ରାୟ ଦେଇଥିଲେ, କିନ୍ତୁ ପରେ ଏହାର ଗୁରୁତ୍ୱ କମିଯାଇଥିଲା। 2015 ରାୟ ଫଳରେ ପୁଣି ଥରେ ମହିଳାମାନଙ୍କର ଅଧିକାର ସାବ୍ୟସ୍ତ ହେବା ସହିତ ସେମାନେ ସମ୍ମାନ ସହକାରେ ବଞ୍ଚିପାରିବେ। ଏହି ରାୟ ପ୍ରଦାନ ସମୟରେ ଦେଶରେ ମହିଳା ସଶକ୍ତିକରଣ ପର୍ବର ମଧ୍ୟ ପ୍ରାରମ୍ଭ ହୋଇଥିଲା। ବୁଦ୍ଧିଜୀବୀଙ୍କ ମତରେ ଏହି ରାୟ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ସାମାଜିକ ଓ ପାରିବାରିକ ସମସ୍ୟା ସୃଷ୍ଟି କରିବ। ଯେଉଁ ମହିଳାମାନେ ସ୍ୱାର୍ଥପର ଥିବେ ତାଙ୍କର ସ୍ୱାର୍ଥ ସାଧନରେ ବାଟ ଫିଟାଇବ। ମିଥ୍ୟା ଆରୋପ ପରିବାର ଓ ସ୍ୱାମୀଙ୍କ ବିରୁଦ୍ଧରେ ଆଣି ଧନ ସମ୍ପତ୍ତି ନେବା ଉଦ୍ଦେଶ୍ୟରେ ଉଦ୍ୟମ କରି ଫୌଜଦାରୀ ମକଦ୍ଦମା କରିବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କକୁ ସବୁଦିନ ପାଇଁ କବର ଦେବା ସହିତ ସମାନ। କିନ୍ତୁ କଥା ହେଉଛି ଯଦି ଫୌଜଦାରୀ ପରିବର୍ତ୍ତେ ଦିୱାନୀ ମାମଲା କରାଯାଇଥାନ୍ତା, ତେବେ ହୁଏତ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ପୁନଃସ୍ଥାପନ କରାଯିବାର ସମ୍ଭାବନା ରହିଥାନ୍ତା ଏବଂ ଘରୋଇ ହିଂସା ରୋକାଯାଇପାରନ୍ତା। ସର୍ବୋଚ୍ଚ ନ୍ୟାୟାଳୟର ରାୟ ସାମାଜିକ ବ୍ୟବସ୍ଥାକୁ ଓ ଆର୍ଥିକ ଦିଗକୁ ମଧ୍ୟ ପ୍ରଭାବିତ କରିବ। ଯୌତୁକ ଏବଂ ସ୍ତ୍ରୀଧନ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା ସହିତ ସ୍ତ୍ରୀଧନ ବଳରେ ସ୍ୱାମୀର ଏବଂ ପରିବାରର ଯେଉଁ ପ୍ରଭାବ ରହିଥିଲା ତାହା ଦୂର ହେବ, କାହିଁକିନା ସ୍ତ୍ରୀଧନଟା ସେମାନେ ବ୍ୟବହାର କରୁଥିଲେ ନା। ଏବଂ ଏହି ସ୍ତ୍ରୀଧନ ପରିବାର ମଧ୍ୟରେ ନାରୀର ଆର୍ଥିକ ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଓ ସେମାନଙ୍କୁ ଆର୍ଥିକ ନିରାପତ୍ତା ମଧ୍ୟ ପ୍ରଦାନ କରିବ। ହିନ୍ଦୁ ଉତ୍ତରାଧିକାରୀ ଆଇନର ଧାରା 23 ଅନୁଯାୟୀ ପ୍ରଥମ ଶ୍ରେଣୀ ମହିଳାମାନଙ୍କର ରହିବା ଘର ଉପରେ ଅଧିକାରରେ ଅଙ୍କୁଶ ଲଗାଯାଇଥିଲା। ଜଣେ ବିବାହିତ ମହିଳା
ତାର କିଛି ଅଧିକାର ଘରେ ରହିବା ପାଇଁ।

0: ଯଦି ସେ ଅବିବାହିତ, ସ୍ୱାମୀ ଛାଡ଼ପତ୍ର ଦେଇଥିବ ବା ଘରୁ ବିତାଡ଼ିତ କରିଦେଇଥିବ କିମ୍ବା ତାଙ୍କ ସ୍ୱାମୀଙ୍କ ଘରୁ ଠାରୁ ସେ ଅଲଗା ରହୁଥିବେ, ତେବେ ତାଙ୍କୁ ଘରେ ରହିବାକୁ ଦିଆଯାଉଥିଲା। 1956 ପରେ ଜଣେ ହିନ୍ଦୁ ଝିଅ ଅଂଶୀଦାର ହେବା ଦ୍ୱାରା ବାପା ଭାଇଙ୍କ ସାଙ୍ଗରେ ସେ ମଧ୍ୟ ଜଣେ ଅଂଶୀଦାର ହେବେ। ତେଣୁ 205 ଆଇନର ସଂଶୋଧନ ଦ୍ୱାରା ଯାହା ସବୁ ଅଙ୍କୁଶ ରହିଥିଲା ତାହା ଦୂର ହୋଇଛି ଓ ଜଣେ ଝିଅ ବର୍ତ୍ତମାନ ଘରେ ବି ବିଭାଜନ ପାଇଁ ଦାବି କରିପାରିବ, ତେଣୁ ସେ ଘରେ ରହିପାରିବ ଆରାମ। ତେଣୁ ଦେଖିବା ମୁସଲିମ ମହିଳାଙ୍କ ସମ୍ପତ୍ତିଗତ ଅଧିକାର କ'ଣ। ମୃତ ବ୍ୟକ୍ତି ସମାନ ପ୍ରକାରର ପାଖ ସମ୍ପର୍କ ସମ୍ପତ୍ତି ଉପରେ ସମାନ ଅଧିକାର ଅଛି। ତାପରେ ପୁରୁଷ ମହିଳାଙ୍କ ଠାରୁ ଦୁଇଗୁଣ ସମ୍ପତ୍ତି ଭାଗ ହିସାବରେ ପାଇବେ। କୌଣସି ବ୍ୟକ୍ତିର ଜୀବନକାଳ ମଧ୍ୟରେ ସମ୍ପତ୍ତି ଭାଗ କରାଯାଏ ନାହିଁ, ପାଖ ଉତ୍ତରାଧିକାରୀମାନେ ହିଁ ସମ୍ପତ୍ତିର ଉତ୍ତରାଧିକାରୀ ହେବେ। ଜଣେ ମହିଳାଙ୍କର ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ଉପରେ ଅଧିକାର ଅଛି, ସେ ମେହେର ବା ଭରଣ ପୋଷଣ ପାଇବାକୁ ହକଦାର। ସେହି ମହିଳା ଜଣେ ଝିଅ, ବିଧବା, ଜେଜେମା, ମା, ପୁଅର ଯେଉଁ ହିସାବରେ ସମ୍ପତ୍ତି ପାଇପାରିବେ। ଜଣେ ବିଧବା ଯଦି ଛୁଆ ପିଲା ଥାନ୍ତି ତାହେଲେ ସେ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର 1/8 ଓ ଯଦି ଛୁଆ ପିଲା ନଥାନ୍ତି 4/1 ପାଇପାରିବେ। ଯଦି 2 ବିଧବା ଥାନ୍ତି ତାହେଲେ ମହିଳା 1/8 କିମ୍ବା 1/4 ସମ୍ପତ୍ତିର ପାଇପାରିବେ। ଜଣେ ମୁସଲମାନ ଝିଅର ଭାଇ ନଥିଲେ ସେ ସମ୍ପତ୍ତିର 1/2 ପାଇବ ଓ ଭାଇ ଥିଲେ ଭାଇ ଭାଗର 1/2 ପାଇବ। ଜଣେ ପୁରୁଷ ଓ ମହିଳାଙ୍କ ଭାବରେ 2 ପାଇବେ। ଜଣେ ମୁସଲିମ ମାଆର ଛୁଆ ପିଲା ଥିଲେ ତା ପୁଅ ସମ୍ପତ୍ତିର 1/3 ଭାଗ ପାଇବ ଓ ଛୁଆ ପିଲା ନଥିଲେ 1/6 ଭାଗ ପାଇବ। ଜେଜେମା ଓ ଆଇ 1/6 ସମ୍ପତ୍ତି ପାଇବାକୁ ହକଦାର। ମେହେର ମୁସଲିମ ବିବାହର ଏକ ଅବିଚ୍ଛେଦ। ବିବାହ ବିଚ୍ଛେଦରେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀ ମେହେର ଫେରିବାକୁ ବାଧ୍ୟ। ଇଚ୍ଛାପତ୍ର ଓ ୱାସିୟତ ଆଉ ଇଚ୍ଛାପତ୍ର ବିଷୟରେ ଜଣେ ମୁସଲମାନ ନିଜ ସମ୍ପତ୍ତିର 1/3 ଅଧିକ ୱାସିୟତ କାହାକୁ ଦେଇପାରିବେ ନାହିଁ, 1/3 ବେଶୀ ଦେଇପାରିବେନି କାହାକୁ ୱାସିୟତର। କିନ୍ତୁ ଜଣେ ମହିଳାଙ୍କ ନିଜର ରକ୍ତ ସମ୍ପର୍କ ନଥିଲେ ସେ ସ୍ୱାମୀଙ୍କ ନାମରେ 2/3 ସମ୍ପତ୍ତିକୁ ୱାସିୟତ ମାଧ୍ୟମରେ ଦେଇପାରିବେ। ଏଇ ତ ଗଲା ମୁସଲିମ ମହିଳାମାନଙ୍କ ସମ୍ପତ୍ତିଗତ ଅଧିକାର। ବର୍ତ୍ତମାନ ଆମେ ଆଲୋଚନା କରିବା ଖ୍ରୀଷ୍ଟିଆନ ମହିଳାଙ୍କ ସମ୍ପତ୍ତିଗତ ଅଧିକାର। ଖ୍ରୀଷ୍ଟିଆନ ମାନଙ୍କ ଭାରତୀୟ ଉତ୍ତରାଧିକାରୀ ଆଇନ ଯୋଉ 1925 ଦ ଇଣ୍ଡିଆନ ସକ୍ସେସନ ଆକ୍ଟ 1925 ଅନୁସାରେ ଜଣେ ଖ୍ରୀଷ୍ଟିଆନ ବିଧବା ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର 1/3 ପାଇବାକୁ ହକଦାର। ଅନ୍ୟ 2/3 ସମ୍ପତ୍ତିର ସମସ୍ତ ସନ୍ତାନ, ସେ ପୁଅ ହେଉ ବା ଝିଅ, ସମାନ ଭାଗ ପାଇବାକୁ ହକଦାର। ଜଣେ ଝିଅର ବିବାହ ପରେ ମଧ୍ୟ ନିଜ ପୌତୃକ ସମ୍ପତ୍ତିରେ ଅନ୍ୟ ପୁଅ ଓ ଝିଅଙ୍କ ସହିତ ସମାନ ଭାଗ ପାଇବ। ମୃତ ବ୍ୟକ୍ତିର ପୁଅ କିମ୍ବା ଝିଅ ତାଙ୍କ ପିତାଙ୍କ ସମ୍ପତ୍ତି ପାଇବାରେ ହକଦାର। ବିବାହ ସମୟରେ ମହିଳାଙ୍କୁ ଦିଆଯାଇଥିବା ଉପହାର ଗୁଡିକ ସେହି ମହିଳାଙ୍କର ସମ୍ପତ୍ତି ରୂପେ ପରିଗଣିତ ହେବ, ଏହି ସମ୍ପତ୍ତିକୁ ଭାଗ କରାଯାଇ ପାରିବ ନାହିଁ। ଗର୍ଭସ୍ଥ ସନ୍ତାନର ମଧ୍ୟ ନିଜ ପୌତୃକ ସମ୍ପତ୍ତିରେ ଅନ୍ୟ ସନ୍ତାନଙ୍କ ପରି ସମାନ ଅଧିକାର ଅଛି। ଖ୍ରୀଷ୍ଟିଆନ ମହିଳାଙ୍କ ଭରଣ ପୋଷଣ ଦାୟିତ୍ୱ ତାଙ୍କ ସ୍ୱାମୀଙ୍କର ଓ ସ୍ୱାମୀ ମରିଗଲା ପରେ ତାଙ୍କ ସନ୍ତାନମାନେ ସେହି ମହିଳାଙ୍କର ଭରଣ ପୋଷଣ କରିବେ। ଝିଅର ବିବାହ ବେଳେ ଯଦିଓ କନ୍ୟା ପିତା ଉପହାର ଓ ଅନ୍ୟ ଜିନିଷ ବାବଦରେ ଟଙ୍କା ଖର୍ଚ୍ଚ କରିଥାନ୍ତି, ସେ ନିଜ ପିତାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକଦାର।
1: ହଁ ଭଉଣୀ, ମହିଳାମାନଙ୍କର ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ତ ଶୁଣିଲେ, ଆଲୋଚନା କରିଥିଲେ ଡକ୍ଟର ବିନୋଦିନୀ ରଥ।

ଏଇଠି ଆମ ଭଉଣୀମାନଙ୍କୁ ଅନୁରୋଧ ଯେ ପିଲା ହୁଅନ୍ତୁ ବା ବୟସ୍କ ଲୋକ ହୁଅନ୍ତୁ, ବାହାରେ ନ ଖାଇ କିମ୍ବା ବାହାର ଜଳଖିଆ ନ ଆଣି ଘରେ ତିଆରି କରି ଗରମ ଥିବା ଅବସ୍ଥାରେ ନିଜେ ଖାଆନ୍ତୁ, ପରିବାରର ଅନ୍ୟ ସଦସ୍ୟଙ୍କୁ ଖୁଆନ୍ତୁ। ପତଳା ଝାଡ଼ା ହେଲେ ORS ପଣା ପିଅନ୍ତୁ। ଘରର ସବୁ ସଦସ୍ୟ ଯେମିତି ରାତିରେ ମଶାରୀ ଟାଙ୍ଗି ଶୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା। ତା ଛଡ଼ା ଘର ପାଖରେ ପାଣି ଜମି ରହିବାକୁ ଦେବା ନାହିଁ। ଯେଉଁଠି ଖାଲ ଜାଗା ଅଛି, ପାଣି ଜମି ରହୁଛି, ତାକୁ ନିଷ୍କାସନ କରିବାର ବ୍ୟବସ୍ଥା କରିବା। ଘର ଚାରିପଟ ଘାସ କିମ୍ବା ଗଛର ଲଟା ଆଦି ବଢ଼ିଯାଇଛି, ତାକୁ କାଟି ସଫା କରିବା। ଆମେ ଯେଉଁ ପାଣି ପିଉଛୁ ତାର ଯେଉଁ ଉତ୍ସ କୂପ ହେଉ ବା ନଳକୂପ ହେଉ, ତା ଚାରିପଟ ଯେପରି ପରିଷ୍କାର ପରିଚ୍ଛନ୍ନ ରହିବ ସେଥିପ୍ରତି ଟିକେ ଧ୍ୟାନ ଦେବା। ଯେମିତି ବ୍ୟବହୃତ ପାଣି ସେଇ କୂଅ କିମ୍ବା ନଳକୂଅ ଚାରିପାଖରେ ଜମି ନ ରହେ। ଆମେ ସାବଧାନ ହେଲେ ମ୍ୟାଲେରିଆ ହେଉ କିମ୍ବା କୌଣସି ଜଳବାହିତ ରୋଗଠାରୁ ଆମେ ଦୂରରେ ରହିପାରିବା। ଭଉଣୀ, ବର୍ଷା ଦିନରେ ଗଛଟିଏ ଲଗାଇଲେ ଗଛଟି ଶୀଘ୍ର ବଢ଼ିପାରେ ଏବଂ ଆମକୁ ସେତେ ବେଶୀ ଯତ୍ନ ନେବାକୁ ପଡ଼େ ନାହିଁ। ତେଣୁ ଏହି ସମୟଟି ପ୍ରକୃଷ୍ଟ ସମୟ ଗଛ ଲଗାଇବାର। ଆମର ଟିକେ ମାନସିକତା ରଖିବା ଦରକାର ଯେ ଆମେ ନିଶ୍ଚୟ ଜୀବନକାଳ ଭିତରେ 5-6 ଗଛ ଲଗାଇ ତାକୁ ବଡ଼ କରିବା। ବିଶେଷ କରି ପିଲାମାନଙ୍କର ଜନ୍ମଦିନରେ କିମ୍ବା ନିଜର ବିବାହ ବାର୍ଷିକୀ ପାଳନ ସମୟରେ ଗୋଟିଏ ଗଛ ଲଗାନ୍ତୁ, ନିଜ ବାଡ଼ିରେ ହେଉ ଅବା ରାସ୍ତା କଡ଼ରେ, ତାର ଟିକେ ଯତ୍ନ ନିଅନ୍ତୁ। ଆଉ ଯଦି ଖୋଲା ଜାଗା ଅଛି ସେଥିରେ ମଧ୍ୟ ଆପଣ ବାଡ଼ ଘେରି କିଛି ଗଛ ଲଗାଇ ପାରିବେ। ଆମେ ଯଦି ପ୍ରତ୍ୟେକ ଗୋଟିଏ ଲେଖାଏଁ ଗଛ ଲଗାଇବା ତାହା ମଧ୍ୟ ଆମର ପରିବେଶ ପାଇଁ ଗୋଟିଏ ବଡ଼ ଅବଦାନ ରହିବ, ଆଉ ଆମେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା। ଏ ଭଉଣୀ, ଆଜି ତ ସମୟ ହୋଇଯାଇଛି। ଆଜି ପାଇଁ ମହିଳା ମହଲ।

0: ଏଇଠି ଶେଷ କରୁଛୁ ମହିଳା ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶର୍ମିଷ୍ଠା ମହାନ୍ତି, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ସମୟ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ନିଟ୍ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଆଜିଠାରୁ 3-ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିହାର, ଗୁଜରାତ ଓ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି। ଦେଶରେ ବାର୍ଷିକ ଅଙ୍ଗ ପ୍ରତିରୋପଣ ସଂଖ୍ୟା 20,000 ଅଧିକ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ। ନିଟ୍ ପ୍ରସଙ୍ଗରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଦିନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ଲୋକସଭା କାର୍ଯ୍ୟ ପୂର୍ବାହ୍ନ 12 ଆରମ୍ଭ ହେବା ମାତ୍ରେ ଗୃହରେ ଅଧ୍ୟକ୍ଷତା କରୁଥିବା କ୍ରିଷ୍ଣ ପ୍ରସାଦ ଟେନେଟି ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଷ୍ଟାଟିଷ୍ଟିକ୍ସ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଲୋକସଭାରେ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚ୍ୟୁଟ୍ ବିଲ୍ ଆଗତ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍ 2026 ଆଗତ କରିଥିଲେ। ବିରୋଧୀ ଦଳର ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ହଟ୍ଟଗୋଳ କରିବା ସହ ଏ ପ୍ରସଙ୍ଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତର ରଖନ୍ତୁ ବୋଲି ଦାବି କରିଥିଲେ। ବିରୋଧୀ ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅଧ୍ୟକ୍ଷ ବାରମ୍ଭାର ଅନୁରୋଧ କରିଥିଲେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବରୁ ଆଜି ପୂର୍ବାହ୍ନ 11 ବେଳେ ବାଚସ୍ପତି ଓମ୍ ବିର୍ଲା ଗ୍ଲାସ୍ଗୋଠାରେ ଉଦ୍ଯାପିତ ହୋଇଥିବା 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ 13 ସ୍ୱର୍ଣ୍ଣ, 17 ରୌପ୍ୟ ଓ 9 ବ୍ରୋଞ୍ଜ ପଦକ ସହ ମୋଟ 39 ପଦକ ଜିତିଥିବା ବାଚସ୍ପତି କହିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଖେଳାଳିମାନେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି 8 ସ୍ୱର୍ଣ୍ଣ ସମେତ 16 ପଦକ ଜିତିଛନ୍ତି। ଭାରତୀୟ କ୍ରୀଡ଼ାବିତ୍ମାନଙ୍କର କୃତିତ୍ୱ ଦେଶର ଖେଳାଳି ଓ ଯୁବକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ବାଚସ୍ପତି କହିଛନ୍ତି।
2: कल संपन्न हुए समापन समारोह के उपरांत राष्ट्रमंडल खेलों का बैटन भारत को सौंप दिया गया है। 23वें राष्ट्रमंडल खेलों में उत्कृष्ट प्रदर्शन से देश के करोड़ों युवाओं और खिलाड़ियों को प्रेरणा मिलेगी। मैं सदन की ओर से देश का मान बढ़ाने वाले खिलाड़ियों, उनके कोच और टीम इंडिया को हार्दिक बधाई और शुभकामनाएं देता हूँ।
1: राज्यगोष्ठी क्रीड़ा रो परवर्ती संस्करण 2030 ଗୁଜରାତର ଅହମ୍ମଦାବାଦରେ ଆୟୋଜିତ ହେବ। ଗତକାଲି ଉଦ୍ଯାପନୀ ସମାରୋହ କାର୍ଯ୍ୟକ୍ରମ ଅବସରରେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଧ୍ୟକ୍ଷ ଜର୍ଜ ବ୍ଲାକ୍ ଆସନ୍ତା କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତକୁ ପତାକା ଏବଂ ବ୍ୟାଟନ୍ ହସ୍ତାନ୍ତର କରିଥିଲେ। ଭାରତ ପକ୍ଷରୁ ବିଶିଷ୍ଟ ଜାଭେଲିନ୍ ଥ୍ରୋ କ୍ରୀଡ଼ାବିତ୍ ନିରଜ ଚୋପ୍ରା, ଭାରତୀୟ ଅଲମ୍ପିକ୍ସ ଆସୋସିଏସନ୍ର ଅଧ୍ୟକ୍ଷ ପିଟି ଉଷା ଏବଂ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଏହାକୁ ଗ୍ରହଣ କରିଥିଲେ। ରାଜ୍ୟସଭାରେ ଆଜି ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। 39 ପଦକ ସହ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚତୁର୍ଥ ସ୍ଥାନ ହାସଲ କରିଥିବା ସେ କହିଥିଲେ। ଭାରତର ପାରା କ୍ରୀଡ଼ାବିତ୍ମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୋଟ 7 ପଦକ ଜିତି ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଧାକୃଷ୍ଣନ କହିଛନ୍ତି। ପଦକ ଜିତିଥିବା କ୍ରୀଡ଼ାବିତ୍ମାନେ ଦେଶର ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣା ଯୋଗାଇବେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ତପ୍ତପାଣିଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଗସ୍ତର ପ୍ରଥମ ଦିନରେ ଆଜି କଟକସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କରାଯାଇଛି। ଭୁବନେଶ୍ୱର ଏବଂ କଟକରେ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ଓଡ଼ିଆ ସମ୍ଭାଦପତ୍ର ସମାଜର ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ବିହାର, ଗୁଜରାତ ଏବଂ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ବିହାରର ବାଙ୍କିପୁର, ଗୁଜରାତର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ନିର୍ବାଚନ ମଣ୍ଡଳୀ ପାଇଁ ଗତମାସ 30 ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଆଜି ସକାଳ 8 ଭୋଟ୍ ଗଣତି ଆରମ୍ଭ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସର୍ବଶେଷ ସୂଚନା ଅନୁଯାୟୀ ବିହାରର ବାଙ୍କିପୁର ବିଧାନସଭା ଆସନରୁ ଜନସ୍ୱରାଜ ପାର୍ଟିର ପ୍ରାର୍ଥୀ ପ୍ରଶାନ୍ତ କିଶୋର 7,000 ଅଧିକ ଭୋଟ୍ରେ ଆଗୁଆ ରହିଥିବା ବେଳେ ଗୁଜରାତର ମଞ୍ଜଲପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ର ଭାଇ ପଟେଲ 24,000 ଅଧିକ ଭୋଟ୍ରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ମଧ୍ୟପ୍ରଦେଶ ଦାତିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,786 ଖଣ୍ଡ ଭୋଟ୍ରେ ଆଗରେ ରହିଥିବା ସୂଚନା ମିଳିଛି। ଅଙ୍ଗଦାନ ଲାଗି 2023 ମସିହାଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡିଜିଟାଲ୍ ପୋର୍ଟାଲ୍ରେ ଏପର୍ଯ୍ୟନ୍ତ 500,000 ଅଧିକ ଆଧାର ପ୍ରମାଣୀକରଣ ଅଙ୍ଗଦାନ ଲାଗି ଶପଥପତ୍ର ପଞ୍ଜିକୃତ ହୋଇଛି। ଆଜି ଅଙ୍ଗଦାନ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ 16 ଭାରତୀୟ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷରେ ଦେଶରେ ଅଙ୍ଗ ପ୍ରତିରୋପଣ ସଂଖ୍ୟା ବାର୍ଷିକ 20,000 ଅଧିକ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅଙ୍ଗଦାନ ପ୍ରସଙ୍ଗକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବା ବିଷୟକୁ ସ୍କରଣ କରି ମନ୍ତ୍ରୀ କହିଛନ୍ତି ଜୀବନ ବଞ୍ଚାଇବା କ୍ଷେତ୍ରରେ ଦେଶରେ ଅଙ୍ଗଦାନ ଏବଂ ପ୍ରତିରୋପଣର ଗୁରୁତ୍ୱ ବୃଦ୍ଧି ପାଇଛି। ସୁଶ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଆମେରିକା ଏବଂ ଚୀନ୍ ପରେ ଭାରତ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଜାତୀୟ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଅଧୀନରେ ସରକାର ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ସହାୟତା ଯୋଗାଇ ଦେଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏ ଅବସରରେ ଯୁଗ ଯୁଗ ଜିଓ ଅଭିଯାନ ଏବଂ ଇ ପ୍ରତିରୋପଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଚିହ୍ନିତ ଏବଂ ମୁକ୍ତ ପାଦଚଲା ରାସ୍ତା ନିର୍ଦ୍ଧାରିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିଂହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜନଙ୍କୁ ଏ ସମ୍ପର୍କିତ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଥିବା ଲାଗି କହିଛନ୍ତି। ଲୋକମାନେ ଯେଭଳି ଗାଡ଼ି ମୋଟର ଭୟ ନ କରି ମୁକ୍ତ ଭାବେ ପ୍ରତ୍ୟେକ ରାସ୍ତାର ପାର୍ଶ୍ୱରେ ଚାଲିପାରିବେ ସେଥିଲାଗି ପାଦଚଲା ରାସ୍ତା ନିର୍ଦ୍ଧାରିତ କରିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି। ଗତ ଜୁଲାଇ ମାସରେ ଦେଶରେ ବାଣିଜ୍ୟିକ ଓ କ୍ୟାପ୍ଟିଭ୍ କୋଇଲା ଖଣିରୁ ଉତ୍ପାଦନ 14.78 ମିଲିୟନ୍ ଟନ୍ରେ ପହଞ୍ଚିଛି। ସେ ସମୟରେ କୋଇଲା ରପ୍ତାନୀ ପରିମାଣ 17.49 ରହିଥିଲା। କୋଲ୍ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଦେଶରେ କୋଇଲା ଉତ୍ପାଦନ 9.61% ବୃଦ୍ଧି ପଞ୍ଜିକୃତ ହୋଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବିଭିନ୍ନ ପ୍ରକାରର କୋଇଲା ଖଣିରେ ଖନନ କାର୍ଯ୍ୟକଳାପରେ ପରିଚାଳନାଗତ ଦୃଢ଼ତାରେ ବିକାଶ ଯୋଗୁଁ ଏହି ଲକ୍ଷ୍ୟ ହାସଲ ହୋଇପାରିଛି। କର୍ଣ୍ଣାଟକରେ ଆଜି 20 ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ସେଠାକାର ଲୋକଭବନରେ ଆଜି ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ସୂଚନାଯୋଗ୍ୟ ଗତ ଜୁନ୍ 3 ଡକ୍ଟର ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟ 13 ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଥିଲେ। ବୟନ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା 7 ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ପରିପ୍ରେକ୍ଷୀରେ ଆସନ୍ତା ବୁଧବାର ନୂଆଦିଲ୍ଲୀରେ ୱାର୍ଲଡ ୱିଦିନ୍ କ୍ଲଥ୍ ନ୍ୟୁ ଅର୍ଡର ଅଫ୍ ଓଭେନ୍ ମେକିଂ ଶୀର୍ଷକ ପ୍ରଦର୍ଶନୀ ଆରମ୍ଭ ହେବ। ଆସନ୍ତା 6 ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ପୂର୍ବାହ୍ନଠାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଜନସାଧାରଣଙ୍କ ଲାଗି ଖୋଲା ରହିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ପ୍ରଦର୍ଶନୀ ମାଧ୍ୟମରେ ବୟନ କାରିଗର, ଡିଜାଇନର ଏବଂ ହସ୍ତତନ୍ତ ବ୍ୟବସାୟୀ ସମ୍ମିଳିତ ହେବେ। ଉଜ୍ବେକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ବଖତିୟାର ସୈଦବ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଉଭୟ ଭାରତ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ଗଭୀର ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଉଭୟ ଦେଶ ମଧ୍ୟରେ ପ୍ରାଚୀନ ସମୟରୁ ବାଣିଜ୍ୟିକ ମାର୍ଗ ମଧ୍ୟ ରହିଛି। ବୈଠକ ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୂତନ କ୍ଷେତ୍ରଗୁଡ଼ିକରେ ସମ୍ପର୍କ ଦୃଢ଼ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଗ୍ଲାସ୍ଗୋଠାରେ ସଦ୍ୟ ସମାପିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତର କ୍ରୀଡ଼ାବିତ୍ମାନେ 39 ପଦକ ଜିତିଥିବା ନେଇ କହିଛନ୍ତି। ବିଶେଷକରି ଦେଶର ମହିଳା କ୍ରୀଡ଼ାବିତ୍ମାନେ 8

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ସନ୍ଧ୍ୟାରେ କଟକସ୍ଥିତ ଜଗଦ୍ଗୁରୁ ଗୋପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ହେବେ ସାମିଲ। ପୁରୀ ରଥଯାତ୍ରାକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ବନ୍ୟାରେ 22 ଜିଲ୍ଲା ପ୍ରଭାବିତ, ସମ୍ପୂର୍ଣ୍ଣ ଘର ଭାଙ୍ଗିବା କ୍ଷେତ୍ରରେ 1,20,000 ଟଙ୍କା କ୍ଷତିପୂରଣ ଦେବେ ସରକାର। ଏବଂ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଅଙ୍ଗଦାନ ଦିବସ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ସଂସଦରେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରାଜ୍ୟସଭାରେ ଆଜି ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ରାଜ୍ୟସଭାରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। ପ୍ରଥମ ମୁଲତବୀ ପରେ ଲୋକସଭାରେ ଷ୍ଟାଟିଷ୍ଟିକ୍ସ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂହ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚ୍ୟୁଟ୍ ବିଲ୍ ଆଗତ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍ 2026 ଆଗତ କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପରିସ୍ଥିତିରେ ସୁଧାର ନ ଆସିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଟକ ମୁଣ୍ଡୁଳି ନିକଟବର୍ତ୍ତୀ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ ଏବଂ ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକ ଏବଂ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରସ୍ତୁତି

0: ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପ୍ରତିକ୍ରିୟାରେ କହିଛନ୍ତି
1: ଦର୍ଶନ କରିବା ପାଇଁ ସେଠି ମନ୍ଦିରରେ ମଧ୍ୟ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାର ଆରମ୍ଭ କରିଛି, ଦର୍ଶନ ପାଇଁ ମଧ୍ୟ ସବୁ ଆରେଞ୍ଜମେଣ୍ଟ କରାଯାଇଛି। ସମସ୍ତଙ୍କର ସହଯୋଗରେ ଜିଲ୍ଲାପତି ସମସ୍ତ ଆସନ୍ତାକାଲି ମହାମହିମଙ୍କୁ ଆମେ ସ୍ୱାଗତ କରିବା।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି। ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ପୁରୋଧା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ପୁରୀ ରଥଯାତ୍ରାକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରଥଯାତ୍ରା ବିଶ୍ୱ ଭ୍ରାତୃତ୍ୱ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ଦେଇଥାଏ। ଏହା କେବଳ ଏକ ଉତ୍ସବ ନୁହେଁ, ଏକ କାଳଜୟୀ ସଭ୍ୟତା, ପରମ୍ପରା, ସାଂସ୍କୃତିକ ବିବିଧତା, ଆଧ୍ୟାତ୍ମିକତା ଓ ସାମୁଦାୟିକ ଅଂଶଗ୍ରହଣକୁ ପ୍ରତିଫଳିତ କରିଥାଏ। ଶ୍ରୀକ୍ଷେତ୍ର ପୁରୀ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଭାରତର ଜୀବନ୍ତ ଐତିହ୍ୟର ଏକ ସ୍ଥାୟୀ ପ୍ରତୀକ ଭାବେ ଦଣ୍ଡାୟମାନ ହୋଇଛି। ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ ପରେ ବିଶ୍ୱସ୍ତରରେ ଏହାର ଗୁରୁତ୍ୱ ବଢ଼ିବ। ଏହି ସ୍ୱୀକୃତି ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରୋତ୍ସାହନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ। ସଂସ୍କୃତି ମନ୍ତ୍ରଣାଳୟ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଦସ୍ତାବିଜ ଦାଖଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଭୁବନେଶ୍ୱରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବନ୍ୟା ଦ୍ୱାରା ମୋଟ 22 ଜିଲ୍ଲାର 85 ବ୍ଲକ ଓ 1458 ଗାଁର 8,63,909 ଜଣ ପ୍ରଭାବିତ ହୋଇଛନ୍ତି। ସମ୍ପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ କୃଷି ଓ ରାଜସ୍ୱ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନରେ ନିୟୋଜିତ ରହିଛନ୍ତି। ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ 1,20,000 ଟଙ୍କା କ୍ଷତିପୂରଣ ଓ ମାଟିଘର ଆଂଶିକ ଭାଙ୍ଗିବା କ୍ଷେତ୍ରରେ 4,000 ଓ କୁଡ଼ିଆ ଘର ଭାଙ୍ଗିଥିଲେ 8,000 ଟଙ୍କା ମିଳିବ। ଫସଲହାନୀ ପାଇଁ ହେକ୍ଟର ପିଛା 8,500 ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
2: ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହୋଇଗଲାଣି ସେସବୁ ଜାଗାରେ ଆଜିଠାରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଗଲାଣି। ରାଜସ୍ୱ ବିଭାଗ ଏବଂ କୃଷି ବିଭାଗ ଦୁଇ ବିଭାଗର ଅଧିକାରୀମାନେ ମିଳିତ ଭାବରେ ଇଏ କ୍ଷୟକ୍ଷତିର ଆକଳନ କରୁଛନ୍ତି। ଯେଉଁଠି ପାଣି ଶୁଖିଗଲାଣି ଆମେ 72 ଘଣ୍ଟାର ଡେଡ୍ଲାଇନ୍ ଦେଇଛୁ, 72 ଘଣ୍ଟା ଭିତରେ ଇଏ କାର୍ଯ୍ୟ ସମାପ୍ତ ହେବ, ଯୁଦ୍ଧକାଳୀନ ଭିତରେ ସମାପ୍ତ ହେବ। ଯେଉଁ ଯେଉଁ ବିଭାଗ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି, ଯେଉଁ ଜାଗାରେ ଘାଇ ସବୁ ଦୁର୍ବଳ ଅଛି ଆକୁ ବି ହୋଇପାରେ, ତାକୁ ମଧ୍ୟ ସର୍ଭେ କରିକି ତାର ପ୍ରସ୍ତୁତି କରିବା ପାଇଁ ସେ ପ୍ରସ୍ତୁତି ଏଥିପାଇଁ ଆମେ କରୁଛୁ ଯେ ରାଜସ୍ୱ ବିଭାଗ ସେମାନଙ୍କୁ ମଧ୍ୟ ଅର୍ଥରାଶି ବିଭିନ୍ନ ବିଭାଗକୁ ଦେବ।
0: ନଦୀବନ୍ଧଗୁଡ଼ିକର ସ୍ଥିତି ଏବଂ ଏହାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି। ବନ୍ୟାରେ 96 ଜଣଙ୍କୁ ସାପ କାମୁଡ଼ିଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇନାହିଁ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବସନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ବନ୍ୟା ସମୟରେ 481 ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର ସହ 332 ଜଣଙ୍କ ପ୍ରସବ ହୋଇଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ମହାନଦୀ ପାଣି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଜନସାଧାରଣଙ୍କୁ ସୁରକ୍ଷାସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 620.77 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 1,10,205 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 17 ଗେଟ୍ ଦେଇ 3,03,519 ଘନଫୁଟ ଜଳ ନିଷ୍କାସିତ ହେଉଛି। ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଦେଶର ପ୍ରଥମ ସଫଳ ହୃଦ୍ ପ୍ରତିରୋପଣର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଅଗଷ୍ଟ ମାସ 3 ତାରିଖକୁ ଜାତୀୟ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଆସୁଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।

0: ଆଜି ଅଙ୍ଗଦାନ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଷୋଡ଼ଶ ଭାରତୀୟ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁଶ୍ରୀ ପଟେଲ କହିଛନ୍ତି, ଅଙ୍ଗଦାନ ଲାଗି 2023 ମସିହାଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡିଜିଟାଲ୍ ପୋର୍ଟାଲ୍ରେ ଏପର୍ଯ୍ୟନ୍ତ 5 ଲକ୍ଷରୁ ଅଧିକ ଆଧାର ପ୍ରମାଣୀକରଣ ଅଙ୍ଗଦାନ ଲାଗି ଶପଥପତ୍ର ପଞ୍ଜିକୃତ ହୋଇଛି। ମନ୍ତ୍ରୀ କହିଛନ୍ତି, ଆମେରିକା ଏବଂ ଚୀନ୍ ପରେ ଭାରତ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଜାତୀୟ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଅଧୀନରେ ସରକାର ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ଅବସରରେ ଯୁଗ ଯୁଗ ଜିଓ ଅଭିଯାନ ଏବଂ ଇ ପ୍ରତିରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଅଙ୍ଗଦାନ କେବଳ ଏକ ଚିକିତ୍ସା ପ୍ରକ୍ରିୟା ନୁହେଁ, ଏହା ମାନବିକତାର ସର୍ବୋଚ୍ଚ ଉଦାହରଣ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜଣେ ମୃତ ଅଙ୍ଗଦାତା 2 କିଡ୍ନୀ, 2 ଫୁସ୍ଫୁସ୍, ଯକୃତ, ଅନ୍ତଃନଳୀ ଓ ଅଗ୍ନାଶୟ ଦାନ କରିପାରିବେ, ଯାହା 8 ଜୀବନ ବଞ୍ଚାଇ ପାରିବ। ଏଥିସହିତ କର୍ଣ୍ଣିଆ, ଆଖି, ଚର୍ମ, ହାଡ଼, ହୃତ୍ପିଣ୍ଡ, ଭଲ୍ଭ ଆଦି କୋଷ ଦାନ କରାଯାଇ ଅନେକଙ୍କୁ ସୁସ୍ଥ ଜୀବନର ସୁଯୋଗ ପ୍ରଦାନ କରାଯାଇପାରିବ। ଅଙ୍ଗଦାନ ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ଓ ଆଇନସମ୍ମତ ପ୍ରକ୍ରିୟା। ଜୀବିତ ଅବସ୍ଥାରେ କେତେକ ଅଙ୍ଗଦାନ କରାଯାଉ ଥିବାବେଳେ ମସ୍ତିଷ୍କ ପକ୍ଷାଘାତ କ୍ଷେତ୍ରରେ ପରିବାର ସମ୍ମତି ପରେ ଅଙ୍ଗଦାନ ସମ୍ଭବ ହୁଏ। ଅଙ୍ଗଦାନ ମହତ୍ତାନ, ଜୀବନର ସବୁଠାରୁ ବଡ଼ ଉପହାର ହେଉଛି ଅନ୍ୟକୁ ଜୀବନ ଦେବା। ଆସନ୍ତୁ ଆଜିର ଦିନରେ ଅଙ୍ଗଦାନ କରି ଏକ ସୁସ୍ଥ, ସମ୍ବେଦନଶୀଳ ଓ ମାନବିକ ସମାଜ ଗଠନରେ ନିଜର ଅବଦାନ ରଖିବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
1: ଭୋଟର ତାଲିକା ପର୍ଯ୍ୟବେକ୍ଷକ ଏବଂ ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲୱନ୍ତ ସିଂ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର 2026 ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ରାଜ୍ୟର ଶୈବପୀଠଗୁଡ଼ିକରେ ଜଳାଭିଷେକ ନିମନ୍ତେ କାଉଡ଼ିଆମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ବୌଦ୍ଧ ଜିଲ୍ଲା ଗନ୍ଧରାଡ଼ି ପୀଠ ଯୁଗ୍ମ ମନ୍ଦିର ହର ଓ ହରି ସେଠାରେ ପୂଜା ପାଉଛନ୍ତି। ସେଠାରେ ଆଜି କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଭକ୍ତ ବହୁ ସଂଖ୍ୟାରେ ସମାଗମ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତ୍ରିବନ୍ଧ ଭୁବନେଶ୍ୱର ମହାଦେବ ମନ୍ଦିର ପରିସରରେ ଶ୍ରାବଣ ସୋମବାରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟସଭାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ଆଜିଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ସନ୍ଧ୍ୟାରେ କଟକସ୍ଥିତ ଜଗତଗୁରୁ କୃପାଳ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ହେବେ ସାମିଲ। ପୁରୀ ରଥଯାତ୍ରାକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ବନ୍ୟାରେ 22 ଜିଲ୍ଲା ପ୍ରଭାବିତ, ସମ୍ପୂର୍ଣ୍ଣ ଘର ଭାଙ୍ଗିବା କ୍ଷେତ୍ରରେ 1,20,000 ଟଙ୍କା କ୍ଷତିପୂରଣ ଦେବେ ସରକାର। ଏବଂ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଅଙ୍ଗଦାନ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ରଘୁନାଥ ରଥଙ୍କ ରଚନାରୁ ଶିଳ୍ପୀ ଭିକାରୀ ବଳଙ୍କ କଣ୍ଠରେ ଆସନ୍ତୁ ଶୁଣିବା।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା, ଆସନ୍ତୁ ଶୁଣିବା ପରେ ପରେ ଗୀତଟି ସୁଗମ ସଙ୍ଗୀତ। ପ୍ରେମାନନ୍ଦଙ୍କ ରଚନାରୁ ଶିଳ୍ପୀ ସୌରଭ ନାୟକ ଏବଂ ତପୁ ମିଶ୍ରଙ୍କ କଣ୍ଠରେ, ଆସନ୍ତୁ ଶୁଣିବା ଏହି ଗୀତଟି।

ପ୍ରେମାନନ୍ଦଙ୍କ ରଚନାରୁ ଶିଳ୍ପୀ ଶ୍ରୀଚରଣ ଏବଂ ତପୁ ମିଶ୍ରଙ୍କ କଣ୍ଠରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି।

0: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଏବେ ଆମ ଦେଶର ଯୁବବର୍ଗ ହେଉଛନ୍ତି ସଶକ୍ତ ଆଉ ରୋଜଗାରକ୍ଷମ। ନିଜର ଦକ୍ଷତା ପ୍ରଦର୍ଶନ କରି ପ୍ରତିଟି କ୍ଷେତ୍ରରେ ସଫଳତା ପାଉଛନ୍ତି, କୁଶଳୀ ହେଉଛନ୍ତି ଏବଂ ଦେଶ ନିର୍ମାଣରେ ନିଜ ଭାଗିଦାରୀ ପ୍ରମାଣିତ କରୁଛନ୍ତି। ଭବିଷ୍ୟତର ଭାରତ ଯେ ଆଜିର ଯୁବପିଢ଼ିଙ୍କ କଠିନ ପରିଶ୍ରମ ଏବଂ ଦୃଢ଼ ନେତୃତ୍ୱ।

0: ଉପରେ ନିର୍ଭର କରୁଛି ତାହା ଅସ୍ୱୀକାର କରିହେବ ନାହିଁ। କୁଶଳୀ ଦକ୍ଷ ଯୁବକ ଯୁବତୀ ଏବେ ଜଳ ସ୍ଥଳ ଆକାଶ ମାର୍ଗରେ ନିଜର ପରାକାଷ୍ଠା ଦେଖାଇ ପାରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରିବା ଏବଂ ସଫଳତା ପାଇବାକୁ ହେଲେ କୁଶଳୀ ହେବାର ଆବଶ୍ୟକତା ରହିଛି। ଏହି କ୍ରମରେ ଆଜି ରହିଛି ବିଷୟ କୁଶଳୀ ଯୁବଶକ୍ତି ଓ ଭବିଷ୍ୟତର ଭାରତ। ଏ ସମ୍ପର୍କରେ କହିଛନ୍ତି ନୟାଗଡ଼ ସ୍ଥିତ ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ମାନସରଞ୍ଜନ ଶତପଥୀ।
1: ଆଜିର ଆଲୋଚନାର ବିଷୟବସ୍ତୁ କୁଶଳୀ ଯୁବଶକ୍ତି ଓ ଭବିଷ୍ୟତର ଭାରତ। ଦେଖିବାକୁ ଗଲେ 15 to 29 ବର୍ଷ ପିଲାମାନଙ୍କୁ ଆମେ ଯୁବଗୋଷ୍ଠୀ ବୋଲି କହେ। ସାମ୍ପ୍ରତିକ ତଥ୍ୟ ଅନୁସାରେ ଭାରତର ଜନସଂଖ୍ୟାର ଶତକଡ଼ା ଆଜି 50% 25 ବର୍ଷରୁ କମ୍ ବୟସ୍କ, ଯେଉଁଥିପାଇଁ ଭାରତ ଭଳି ବିଶାଳ ଦେଶକୁ ବିକଶିତ ଭାବରେ ପରିଣତ କରିବା ପାଇଁ ଏହା ଏକ ସମ୍ପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଅଛି। କାରଣ ଯୁବବର୍ଗଙ୍କ ପାଖରେ ଉନ୍ନତ ମସ୍ତିଷ୍କ ରହିବା ସହିତ ଉଚ୍ଚଶିକ୍ଷା ଓ ବୃହତ ଶକ୍ତିର ସେମାନେ ଉତ୍ସ। ବର୍ତ୍ତମାନ ପରିସ୍ଥିତିରେ ଆମର ଯୁବଗୋଷ୍ଠୀକୁ କୁଶଳୀ ବନାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୁବଶକ୍ତିର ବିକାଶ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ସେମାନେ କିପରି କୁଶଳୀ ହୋଇ ଭବିଷ୍ୟତର ଭାରତର ଉନ୍ନତିର ମାଧ୍ୟମ ହୋଇପାରିବେ ସେ ଉପରେ ବିଶେଷ ନଜର ଦେଉଛନ୍ତି। ନୂତନତା ଅନ୍ୱେଷଣରେ ଥିବା ଯୁବଶକ୍ତି ପାଇଁ ବର୍ତ୍ତମାନ ନୂତନ ଶିକ୍ଷାନୀତି ଏନ୍ଇପି 2020 ସରକାର ପ୍ରବର୍ତ୍ତନ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ନିଜ ମାତୃଭାଷାରେ ଶିକ୍ଷା ଲାଭ ବ୍ୟବସ୍ଥା କରିବା ସହିତ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ସହିତ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ଭଳି କେନ୍ଦ୍ରମାନ ମଧ୍ୟ ସ୍ଥାପନ କରିଛନ୍ତି। ନୂତନ ଶିକ୍ଷାନୀତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ଶ୍ରେଣୀରେ ଯେକୌଣସି ପାଠ୍ୟକ୍ରମ ପଢ଼ିବାର ସ୍ୱାଧୀନତା ଯୋଗାଇ ଦିଆଯାଇଛି। ଫିଜିକ୍ସ ଅନର୍ସ ନେଇକି ସାଇନ୍ସ ପଢ଼ୁଥିବା ପିଲାଟି ଇକୋନୋମିକ୍ସ ବା ହିଷ୍ଟ୍ରୀ ଅନର୍ସ ମଧ୍ୟ ନେଇକି ପଢ଼ିପାରିବ ଏବଂ ଏହି କ୍ରମରେ ସେ ପ୍ରଥମ ବର୍ଷରେ ପାଠ ଛାଡ଼ିକି ଯାଇପାରିବ ଯୋଉଠିକି ନା ତାକୁ ସାର୍ଟିଫିକେଟ୍ ଗୋଟିଏ ମିଳିବ, ଦ୍ୱିତୀୟ ବର୍ଷରେ ଯାଇପାରିବ ଯୋଉଠି ଡିପ୍ଲୋମା ମିଳିପାରିବ ଏବଂ ତୃତୀୟ ବର୍ଷରେ ଯାଇପାରିବ ଯୋଉଠି ଡିଗ୍ରୀ ମିଳିବାର ପ୍ରାବଧାନ ରହିଛି। ଯୁବବର୍ଗ ସ୍ୱଚ୍ଛନ୍ଦରେ ନିଜର ବୌଦ୍ଧିକ ବିକାଶ କରିବା ପାଇଁ ଉନ୍ନତ ପାଠାଗାର ଇ ପାଠାଗାର ସହିତ ବିଭିନ୍ନ ପ୍ରକାରର ମେଧାବୃତ୍ତି ବ୍ୟବସ୍ଥା ସରକାର କରିଛନ୍ତି। ଭିନ୍ନକ୍ଷମ ପିତାମାତାଙ୍କୁ ଅକାଳେ ହରାଇଥିବା ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ମାଗଣା ସୁବିଧା, ପାଠପଢ଼ା ପାଇଁ ବହି କାଗଜ କଲମ ସହିତ ଆର୍ଥିକ ବୃତ୍ତି ମଧ୍ୟ ଦେଉଛନ୍ତି। ଅପରପକ୍ଷେ ଯୁବଶକ୍ତିର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ବିକାଶ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଦକ୍ଷତା ବିକାଶ ଉତ୍କର୍ଷତା ବଢ଼ାଇବା ସହିତ ଅବହେଳିତମାନଙ୍କୁ କିପରି ବୈଷୟିକ ଶିକ୍ଷା ଦିଆଯାଇପାରିବ ଏହାର ମୁଖ୍ୟ ଲକ୍ଷ୍ୟ। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସ୍କିଲ୍ ଇଣ୍ଡିଆ ଅଥବା ନ୍ୟାସନାଲ୍ ସ୍କିଲ୍ ଡେଭଲପମେଣ୍ଟ ମିଶନ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ଏବଂ ନ୍ୟାସନାଲ୍ ପଲିସି ଫର୍ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନରସିପ୍ 2015 ପ୍ରବର୍ତ୍ତନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଲୋନ୍ ସ୍କିମ୍, ରୁରାଲ ଇଣ୍ଡିଆ ସ୍କିମ୍ ପ୍ରଭୃତି ଅନ୍ତର୍ଭୁକ୍ତ। ଯୁବବର୍ଗଙ୍କ ଠାରେ କ୍ରୀଡ଼ାର ବିକାଶ ଦାୟିତ୍ୱ ମଧ୍ୟ ସରକାର ନେଇ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପ୍ରଣୋଦିତ କରିଛନ୍ତି, ଯେଉଁଥିରେ କ୍ରୀଡ଼ା ସଂସ୍କୃତିକୁ ନିମ୍ନ ସ୍ତରରୁ ପୁନଃ ଜାଗ୍ରତ କରିବା ପାଇଁ ସରକାରୀ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଏକ ସୁପ୍ରୟାସ। ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ମାଧ୍ୟମରେ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ ପ୍ରତିଯୋଗିତା, ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ବିଭିନ୍ନ ସ୍ତରରେ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା, ଭିନ୍ନକ୍ଷମ ମହିଳାମାନଙ୍କ ଠାରେ କ୍ରୀଡ଼ାର ବିକାଶ, ପାରମ୍ପରିକ କ୍ରୀଡ଼ାର ବିକାଶ, ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଦକ୍ଷତା ବୃଦ୍ଧି ଏଗୁଡ଼ିକୁ ପ୍ରାଧାନ୍ୟ ଦେଉଛନ୍ତି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବିଭିନ୍ନ ସ୍ଥାନରେ ବିଶେଷ ଭାବେ ଅନୁନ୍ନତ ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ଖେଳ ପଡ଼ିଆ ଭିତ୍ତିଭୂମି ବିକାଶ ବା କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ସାମଗ୍ରୀର ବିକାଶ ଦିଗରେ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। 18 ବର୍ଷରୁ ଅଧିକ ଯୁବବର୍ଗକୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ୍ ମଧ୍ୟ କାର୍ଯ୍ୟକାରୀ ହୋଇଛି, ଯେଉଁଥିରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଅତି ନଗଣ୍ୟ ସୁଧହାର ଏବଂ ବିନା ଗ୍ୟାରେଣ୍ଟର ବା ବନ୍ଧକରେ ସହଜ ଭାବେ ଉପଲବ୍ଧ। ଏହାଦ୍ୱାରା ଯୁବଗୋଷ୍ଠୀ ନୂତନ ଭାବେ ନିଜର ବ୍ୟବସାୟ ଆରମ୍ଭ କିମ୍ବା ପୁରୁଣା ବ୍ୟବସାୟକୁ ପୁନର୍ଜୀବିତ ବା ବିସ୍ତାରିତ କରିବା ଉଦ୍ଦେଶ୍ୟରେ ଖର୍ଚ୍ଚ କରିପାରିବେ। ଅଧିକରୁ ଅଧିକ ଯୁବ ଉଦ୍ୟୋଗୀ ନିର୍ମାଣ ଲକ୍ଷ୍ୟରେ ସରକାର 2016 ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ମଧ୍ୟ ପ୍ରଚଳନ କରିଛନ୍ତି। ବିଭିନ୍ନ ବ୍ୟାଙ୍କରୁ ଋଣ ସହାୟତା ଓ ଆୟକର କୋହଳ ସହିତ ଯୁବବର୍ଗ କିପରି ନିଜର ଏକାଗ୍ରତା ଦ୍ୱାରା ସଫଳ ଉଦ୍ୟୋଗୀ ହୋଇପାରିବେ ସେଥିପାଇଁ ସରକାର ବିଶେଷ ପ୍ରୟାସ ଜାରି ରଖିଛନ୍ତି। ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ କୌଣସି ବିଶେଷ ସରକାରୀ କଟକଣାକୁ କୋହଳ କରାଯାଇ ଯୁବ ଉଦ୍ୟୋଗୀମାନଙ୍କୁ ସଫଳ ହେବାକୁ ଯଥେଷ୍ଟ ପ୍ରୋତ୍ସାହିତ କରାଯାଉଛି। ସେହିପରି ଭାରତ ସରକାରଙ୍କର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ମହିଳା, ସଂଖ୍ୟାଲଘୁ, ତପସିଲଭୁକ୍ତ ଜାତି ଓ ଉପଜାତି ଯୁବଗୋଷ୍ଠୀଙ୍କ ଉନ୍ନତି ନିମନ୍ତେ

ଷ୍ଟାଣ୍ଡଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବିଧାଜନକ ବ୍ୟାଙ୍କ ଋଣ 10 ଲକ୍ଷରୁ 1 କୋଟି ପର୍ଯ୍ୟନ୍ତ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଉଦ୍ୟୋଗୀମାନଙ୍କୁ ସେବା ନିର୍ମାଣ କିମ୍ବା ବାଣିଜ୍ୟ କ୍ଷେତ୍ରରେ ବିଶେଷ ମନୋନିବେଶ କରି ସ୍ୱାବଲମ୍ବୀ ହେବାକୁ ପ୍ରୋତ୍ସାହନ ମିଳୁଛି। ଆମର ଯୁବପିଢ଼ି ଆଜି ଆଇଟି ଇନଫରମେସନ ଟେକ୍ନୋଲୋଜି କ୍ଷେତ୍ରରେ ସାରା ଭାରତ ବର୍ଷକୁ ସମଗ୍ର ପୃଥିବୀରେ ଉଚ୍ଚ ସ୍ତରରେ ରଖିଛନ୍ତି। ଆମର ଯୁବବର୍ଗ ଇନଫରମେସନ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରମାଣ କରିଦେଇଛନ୍ତି ଯେ ହମ୍ କିଛି ସେ କମ୍ ନାହିଁ। ପାଠପଢ଼ା ପରବର୍ତ୍ତୀ ଜୀବନରେ ଯୁବବର୍ଗ ସ୍ୱାବଲମ୍ବୀ ହୋଇ ନିଜ ଉଦ୍ୟୋଗ ସ୍ଥାପନ କରିବା ଏବଂ ନିଜ ସହିତ ଅନ୍ୟ ସାଥୀ ଯୁବବର୍ଗଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଉଚିତ। ଏଥିପାଇଁ ସରକାର ଅହର୍ନିଶି ଚିନ୍ତା ଜାରି ରଖିଛନ୍ତି, ଯେଉଁଥିପାଇଁ କି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସ୍କିମ ମାଧ୍ୟମରେ ସରକାରୀ ସହାୟତାର ହାତ ବଢ଼ାଇ ଯୁବବର୍ଗକୁ କୁଶଳୀ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି। କାରଣ କୁହାଯାଏ ଯେ ଯେଉଁ ଦେଶର ଯୁବଗୋଷ୍ଠୀ ଯେତେ ସମୃଦ୍ଧ ସେହି ଦେଶ ସେତିକି ଉନ୍ନତ ବୋଲି ଧରାଯାଏ। ବର୍ତ୍ତମାନ ଆମେ ସମସ୍ତେ ଏକତ୍ରିତ ହୋଇ ଆମର ଯୁବ ସମାଜକୁ କୁଶଳୀ କରିବା, ଏହା ସମସ୍ତଙ୍କ ପାଇଁ ଲକ୍ଷ୍ୟ ହେବା ଉଚିତ। ଏବଂ ଯଦି ଆମର ଯୁବ ସମାଜ କୁଶଳୀ ହୋଇପାରିଲେ ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଢିବା ପାଇଁ କି ଯୋଉ ଲକ୍ଷ୍ୟ ରଖିଛନ୍ତି ସେଇ ଲକ୍ଷ୍ୟଟିକୁ ଆମେ ସମସ୍ତେ ଏକତ୍ରିତ ହୋଇ ଯୁବବର୍ଗକୁ କୁଶଳୀ କରି ସାକାର କରିବା ପାଇଁ କି ଚେଷ୍ଟା କରିବା।

ଶୁଣୁଥିଲେ ଆଲୋଚନା କୁଶଳୀ ଯୁବଶକ୍ତି ଓ ଭବିଷ୍ୟତର ଭାରତ। ଏ ସମ୍ପର୍କରେ କହିଥିଲେ ନୟାଗଡ଼ସ୍ଥିତ ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ମାନସରଞ୍ଜନ ଶତପଥୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱୟଂ ଆକାଶବାଣୀ କଟକ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଏଇ ବିଶାଲ ରନା ସବୁ ପ୍ରପର ଚାଲିଥାଏ।
2: କାଲି ତାର ବ୍ୟାଙ୍କ ଆକାଉଣ୍ଟରେ 15,000 ଟଙ୍କାର ଫ୍ରଡ୍ ହେଇଛି ଜାଣିଛ?
1: କିନ୍ତୁ କିଛି ଟେନସନ୍ ହିଁ ନାହିଁ ତାର, ଦେଖ।
3: ଟେନସନ୍ କାହିଁକି, ମୋର କିଛି ଭୁଲ ନଥିଲା, ତଥାପି ଫ୍ରଡ୍ ହବା ମାତ୍ରେ ମୁଁ ତୁରନ୍ତ ବ୍ୟାଙ୍କକୁ ଇନଫର୍ମ କରିଦେଲି। RBI କହେ ଯଦି ଆପଣଙ୍କ ଆକାଉଣ୍ଟରୁ କିଏ ଠକିକି ପଇସା ବାହାର କରିଛି ତେବେ ବ୍ୟାଙ୍କକୁ ଯେତେ ଶୀଘ୍ର ପାରନ୍ତି ଇନଫର୍ମ କରନ୍ତୁ। 3 ଦିନ ଭିତରେ କରିବେ ତ କୌଣସି କ୍ଷତି ନାହିଁ, ଯେତେ ଲେଟ୍ କରିବେ ସେତେ ବେଶୀ କ୍ଷତି। ନିଜ ବ୍ୟାଙ୍କ ଆକାଉଣ୍ଟର ପିନ୍, ପାସୱାର୍ଡ ଆଉ OTP କାହା ସାଥିରେ ସେୟାର କରନ୍ତୁ ନାହିଁ। RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ज्यादा बोनस अपनों के लिए सबसे सही RPLI, इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।
6: मोर जने जीदिया पड़ोसी अच्छी पूरा कॉलोनी सोलर पैनल लगे सारे, किंतु से मानवा को प्रस्तुत नथिले सतरे बिजुली बिल जीरो आसी पारे। मु कहली पुओ ना हेउची PM सूर्यघर मुफ्त बिजुली योजना। तापरे जण जण करी समस्तंकर बिजुली बिल जीरो आसीबाकु लागिला। तापरे कहिले एबे लगेइबाकु ही पड़िबो PM सूर्यघर मुफ्त बिजुली योजना। जोड़ी हेबा पाई पंजीकृत करंतु PM सूर्यघर.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶର ଯୁବଶକ୍ତି ଜ୍ଞାନ ଓ ପ୍ରତିଭା ମାଧ୍ୟମରେ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବନ୍ୟା ପ୍ରଭାବିତଙ୍କ ପାଇଁ 110 କୋଟି ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର। ଲୋକସଭାରେ ପାରିତ ହେଲା ଉଚ୍ଚତମ ନ୍ୟାୟାଳୟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଏବଂ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଘୋଷଣା କଲେ ସରକାର। ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ, ଏହା ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଓ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। କଟକ ମୁଣ୍ଡଳୀ ନିକଟବର୍ତ୍ତୀ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ପରମ୍ପରା ଓଡ଼ିଶା ମାଟିର ବୈଶିଷ୍ଟ୍ୟ। ବର୍ତ୍ତମାନ ଭାରତ ବିଶ୍ୱର ଅଧିକ ଯୁବଗୋଷ୍ଠୀ ଥିବା ଦେଶ, ଯାହା ଆମର ସବୁଠାରୁ ବଡ଼ ପୁଞ୍ଜି। ଏହାର ସଦୁପଯୋଗ କରିବା ପାଇଁ ବିଶ୍ୱବିଦ୍ୟାଳୟରେ ସଠିକ୍ ବାତାବରଣ ସୃଷ୍ଟି କରିବା ନିତ୍ୟାନ୍ତ ଜରୁରୀ, ଯେଉଁଠାରେ ଯୁବଗୋଷ୍ଠୀ ନିଜ ପ୍ରତିଭାର ବିକାଶ କରି ସ୍ୱପ୍ନ ଓ ଆକାଂକ୍ଷା ପୂରଣ କରିପାରିବେ। ଭାରତର ଯୁବଶକ୍ତି ଜ୍ଞାନ, ପ୍ରତିଭା ଓ ଶକ୍ତିର ବିନିଯୋଗ କରି ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର କର୍ମଭୂମି, ଜନସେବା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ କଟକର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଓ ପ୍ରେରଣାଦାୟକ। ଏପରି ଐତିହାସିକ ସ୍ଥଳରେ ପ୍ରତି

0: ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ଭାରତର ପ୍ରାଚୀନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଆଧୁନିକ ଶିକ୍ଷା ସଙ୍ଗେ ଯୋଡ଼ି ସମାଜ ଓ ରାଷ୍ଟ୍ରର ସେବା ନିମନ୍ତେ ଏକ ଶକ୍ତିଶାଳୀ ମାଧ୍ୟମ ହେବ ବୋଲି ମୁଁ ଆଶା କରୁଛି।
1: ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନୈତିକ ଆଦର୍ଶ, ସାମ୍ବିଧାନିକ ମୂଲ୍ୟବୋଧ, ପଛୁଆ ବର୍ଗଙ୍କ ପାଇଁ ସମାବେଶୀ ଶିକ୍ଷା, ଅନୁସନ୍ଧାନ ଓ ଗବେଷଣା, ଷ୍ଟାର୍ଟଅପ୍ ସଂସ୍କୃତିକୁ ସାମିଲ କରିବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଓ 2036 ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ଦିଗରେ ଶିକ୍ଷଣ ସଂସ୍ଥାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।
0: समाज के कल्याण और राष्ट्र की उन्नति का माध्यम बने। मुझे विश्वास है कि भारत की युवा शक्ति अनेक विवेक, ज्ञान, प्रतिभा और ऊर्जा का सदुपयोग करते हुए विकसित भारत के निर्माण में अपनी भूमिका निर्वाहन करे।
1: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ବିଶ୍ୱବିଦ୍ୟାଳୟଗୁଡ଼ିକ ଶୈକ୍ଷିକ ବାତାବରଣ, ଚାରିତ୍ରିକ ଗଠନ, ଦେଶର ଭବିଷ୍ୟତକୁ ନୂତନ ରୂପ ଦେଇଥାନ୍ତି। ବର୍ତ୍ତମାନ ସମୟରେ ଜ୍ଞାନର ପରିସୀମା ବୃଦ୍ଧି ପାଉଥିବା ବେଳେ ଏହି ଅନୁଷ୍ଠାନର ଉଦ୍ଘାଟନ ସ୍କରଣ କରାଉଛି ଶିକ୍ଷା ମାନବିକ ମୂଲ୍ୟବୋଧ, ନୈତିକତା, ସମାନତା ଓ ସେବା ମନୋବୃତ୍ତିକୁ ବିକାଶ କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟର ଉଦ୍ଘାଟନ ଓଡ଼ିଶାକୁ ଗବେଷଣା ଓ ନୈତିକ ଚରିତ୍ର ନିର୍ମାଣର ଏକ ବିଶ୍ୱସ୍ତରୀୟ ଶିକ୍ଷାକେନ୍ଦ୍ରରେ ରୂପାନ୍ତରିତ କରିବାର ଏକ ନୂତନ ଯାତ୍ରା। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ଯୁବପିଢ଼ିଙ୍କୁ ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବାକୁ ସଂକଳ୍ପବଦ୍ଧ। ଗତ 2 ବର୍ଷ ମଧ୍ୟରେ ସରକାର ଶିକ୍ଷାକ୍ଷେତ୍ର ପାଇଁ ବଜେଟ୍ରେ 72,000 କୋଟି ଟଙ୍କାର ବ୍ୟବସ୍ଥା ରଖିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଛି ବୋଲି ଶ୍ରୀ ମାଝି କହିଛନ୍ତି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ସ୍ୱାମୀ ମୁକୁନ୍ଦାନନ୍ଦ ମହାରାଜଜୀ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ ଏବଂ ବ୍ରହ୍ମପୁର ତପ୍ତପାଣିଠାରେ ମା କନ୍ଧୁଣୀଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ରାଜ୍ୟ ସରକାର ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 110 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହି ସହାୟତା ତୁରନ୍ତ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯିବା ସହ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବନ୍ୟାଜନିତ ମୃତ୍ୟୁ ଘଟଣାରେ 6 ଜଣ ମୃତକଙ୍କ ନିକଟତମ ପରିବାରବର୍ଗଙ୍କୁ ବିପର୍ଯ୍ୟୟ ସହାୟତା ପାଣ୍ଠି ନିୟମ ଅନୁଯାୟୀ 24 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ରିଲିଫ୍ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ନିରନ୍ତର କାର୍ଯ୍ୟ ଜାରି ରହିଛି। ଭୁବନେଶ୍ୱରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବନ୍ୟା ଦ୍ୱାରା ମୋଟ 22 ଜିଲ୍ଲାର 85 ବ୍ଲକ ଓ 1458 ଗାଁର 8,63,909 ଜଣ ପ୍ରଭାବିତ ହୋଇଛନ୍ତି। ସମ୍ପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ କୃଷି ଓ ରାଜସ୍ୱ ବିଭାଗ କର୍ମଚାରୀ କ୍ଷୟକ୍ଷତିର ଆକଳନରେ ନିୟୋଜିତ ରହିଛନ୍ତି। ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ 1,20,000 ଟଙ୍କା, କ୍ଷତିପୂରଣ ଓ ମାଟିଘର ଆଂଶିକ ଭାଙ୍ଗିବା କ୍ଷେତ୍ରରେ 4,000 ଓ କୁଡ଼ିଆ ଘର ଭାଙ୍ଗିଥିଲେ 8,000 ଟଙ୍କା ମିଳିବ। ଫସଲ ହାନି ପାଇଁ ହେକ୍ଟର ପିଛା 8,500 ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ନଦୀବନ୍ଧଗୁଡ଼ିକର ସ୍ଥିତି ଏବଂ ଏହାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟାରମ୍ଭ କରୁଛନ୍ତି। ଏଥିସହ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରମୁଖ ନଦୀବନ୍ଧ, ଜଳଭଣ୍ଡାର, ଜଳସେଚନ ସଂରଚନା ଉପରେ ନଜର ରଖାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକସଭାରେ ଆଜି ଉଚ୍ଚତମ ନ୍ୟାୟାଳୟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ପାରିତ ହୋଇଛି। 1956 ଆଇନକୁ ସଂଶୋଧନ କରାଯାଇ ଏହି ବିଲ୍ ଉପସ୍ଥାପିତ କରାଯାଇଥିଲା। 1956 ଆଇନରେ ବିଚାରପତିଙ୍କ ସଂଖ୍ୟା 33 ଥିବାବେଳେ ଏବେ ଏହାକୁ 37 ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରିବା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧ୍ୟାଦେଶ ଜାରି କରିଥିଲେ। ଏହି ବିଲ୍କୁ ଆଗତ କରି କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି। ବିଚାରପତିଙ୍କ ସଂଖ୍ୟା ବୃଦ୍ଧି

0: ନ୍ୟାୟାଳୟ ସଂସ୍କାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମେଘୱାଲ କହିଛନ୍ତି। ରାଜ୍ୟସଭାରେ ଆଜି ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ବିଲ୍ରେ ଉଦ୍ୟୋଗଗୁଡ଼ିକର ଦେୟ ବିଳମ୍ବ ସମସ୍ୟାକୁ ଦୂର କରିବା ସହିତ ବିଭିନ୍ନ ବିବାଦଗୁଡ଼ିକର ସହଜ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ବିବାଦ ମାମଲାରେ ମଧ୍ୟସ୍ଥତା ବିଫଳ ହେବା କ୍ଷେତ୍ରରେ 30 ଦିନ ମଧ୍ୟରେ ସମାଧାନ ପାଇଁ ଆବେଦନ କରିବାକୁ ବିଲ୍ରେ ବ୍ୟବସ୍ଥା ରହିଛି। ଯଦି କୌଣସି ମାମଲା 6 ମାସରୁ ଅଧିକ ସମୟ ଧରି ବିଚାରାଧୀନ ରହେ ସେ କ୍ଷେତ୍ରରେ ଯୋଗାଣକାରୀଙ୍କୁ ଅତି କମ୍ରେ 50% ଅର୍ଥରାଶି ପୈଠ କରାଯିବା ନେଇ ବିଲ୍ରେ ଉଲ୍ଲେଖ ରହିଛି। ବିଲ୍ ସମ୍ପର୍କରେ ଆଲୋଚନା କରି ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ ରାମ ମାଂଝୀ କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ କିଛି ବର୍ଷ ହେଲା ସରକାରୀ ଅନୁଦାନ ରାଶିକୁ ବୃଦ୍ଧି କରାଯାଇଛି। 2014-15 ଆର୍ଥିକ ବର୍ଷରେ ଏହି ପରିମାଣ 10 ଲକ୍ଷ କୋଟି ଥିବାବେଳେ ଏବେ ଏହା 38 ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଓ ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ବୃତ୍ତି ଘୋଷଣା କରିଛନ୍ତି। ପିଜି ଛାତ୍ରଛାତ୍ରୀଙ୍କୁ 2 ବର୍ଷର କୃଷି ଓ ଆନୁଷଙ୍ଗିକ ପାଠ୍ୟକ୍ରମ ପାଇଁ ମାସିକ 10,000 ଏବଂ ପିଏଚ୍ଡି ଗବେଷକଙ୍କୁ 3 ବର୍ଷ ପର୍ଯ୍ୟନ୍ତ ମାସିକ 15,000 ଟଙ୍କା ପ୍ରଦାନ କରାଯିବ। ଉତ୍ତମ ଗବେଷଣା ପ୍ରୋତ୍ସାହନ ଏବଂ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ଏହି ସହାୟତାର ମୂଳ ଲକ୍ଷ୍ୟ। ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଆଜି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଏବଂ ଚାନ୍ଦବାଲି ବ୍ଲକର କେତେକ ପଞ୍ଚାୟତ ଓ ଗ୍ରାମରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ 3 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଶ୍ରାବଣ ମାସର ପ୍ରଥମ ସୋମବାରରେ ଆଜି ବଲାଙ୍ଗୀରର ହରିଶଙ୍କରଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର 4:00 ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆଜି ହରିଶଙ୍କରଙ୍କ ପୀଠରେ ଜଳଲାଗି କରିଥିଲେ। ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଦେଶର ପ୍ରଥମ ସଫଳ ହୃଦ୍ ପ୍ରତିରୋପଣର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଅଗଷ୍ଟ 3 ତାରିଖକୁ ଜାତୀୟ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ଅବସରରେ ଆଜି ନୂଆଦିଲ୍ଲୀରେ ଆୟୋଜିତ 16 ଜାତୀୟ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସୁଶ୍ରୀ ପଟେଲ କହିଥିଲେ, ଅଙ୍ଗଦାନ ଲାଗି 2023 ମସିହାଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡିଜିଟାଲ ପୋର୍ଟାଲରେ ଏପର୍ଯ୍ୟନ୍ତ 5 ଲକ୍ଷରୁ ଅଧିକ ଆଧାର ପ୍ରାମାଣୀକରଣ ଅଙ୍ଗଦାନ ଲାଗି ଶପଥପତ୍ର ପଞ୍ଜିକୃତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ, ପୁରୀ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଭାବେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଯୁବଶକ୍ତି ଜ୍ଞାନ ଓ ପ୍ରତିଭା ମାଧ୍ୟମରେ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବନ୍ୟା ପ୍ରଭାବିତଙ୍କ ପାଇଁ 10 କୋଟି ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର। ଲୋକସଭାରେ ପାରିତ ହେଲା ଉଚ୍ଚତମ ନ୍ୟାୟାଳୟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍ 2026 ଏବଂ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କ ବୃତ୍ତି ଘୋଷଣା କଲେ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବଡ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି। ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ଅଙ୍ଗଦାନର ମହତ୍ୱ ଏବଂ ସମାଜରେ ଏହାର ପ୍ରଭାବ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ନୀନା ସାହୁ। ଅଙ୍ଗଦାନ ମାଧ୍ୟମରେ ଅତି କମ୍ରେ ଆଉ ଜଣଙ୍କ ଜୀବନ ବଞ୍ଚାଇବା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ଦେଶବ୍ୟାପୀ ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଅଙ୍ଗଦାନର ମହତ୍ତ୍ୱ ଏବଂ ସମାଜରେ ଏହାର ପ୍ରଭାବ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1994 ଅଗଷ୍ଟ 3 ତାରିଖରେ ଭାରତରେ ପ୍ରଥମ ହୃତ୍ପିଣ୍ଡ ପ୍ରତ୍ୟାରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଦିବସର ସ୍ମୃତିଚାରଣ ଅବସରରେ ଗତ 2022

ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଅଙ୍ଗଦାନ ଦ୍ୱାରା ବହୁ ଲୋକଙ୍କର ଜୀବନ ରକ୍ଷା କରାଯାଇପାରିବ। ଏ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଏବଂ ଏହାର ଅଧିକରୁ ଅଧିକ କାର୍ଯ୍ୟକାରିତା ଲକ୍ଷ୍ୟରେ ଜାତୀୟ, ଆଞ୍ଚଳିକ ଏବଂ ରାଜ୍ୟସ୍ତରରେ ସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ଜାତୀୟ ସ୍ତରରେ ନୋଟୋ ବା ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ସ୍ଥାପନ କରାଯାଇଛି। ସେହିଭଳି ଆଞ୍ଚଳିକ ସ୍ତରରେ ରୋଟୋ ବା ଆଞ୍ଚଳିକ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ଏବଂ ରାଜ୍ୟସ୍ତରରେ ସୋଟୋ ବା ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ସ୍ଥାପନ କରାଯାଇ ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଗ୍ରଗତି ପ୍ରଦାନ କରାଯାଉଛି। ଅଙ୍ଗ ପ୍ରତ୍ୟାରୋପଣ ବର୍ତ୍ତମାନ ପରିସ୍ଥିତିରେ ବଞ୍ଚିବାର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଆଧୁନିକ ଜୀବନଶୈଳୀ ଯୋଗୁଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟକ୍ଷମ ନ ହେବା ବହୁଳ ପରିମାଣରେ ବୃଦ୍ଧି ପାଉଛି। ମଧୁମେହ, ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ହଠାତ୍ ଆଘାତ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ତେଣୁ ବଞ୍ଚି ରହିବା ପାଇଁ ଅଙ୍ଗ ପ୍ରତ୍ୟାରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଉଭା ହୋଇଛି। ମାନବ ଅଙ୍ଗ ପ୍ରତ୍ୟାରୋପଣ ଆଇନ ଅନୁଯାୟୀ ଜୀବିତ ବ୍ୟକ୍ତି କିମ୍ବା ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗ ଅଣାଯାଇ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କଠାରେ ପ୍ରତ୍ୟାରୋପଣ କରାଯାଏ। 1994 ଏହି ଆଇନ ପ୍ରଣୟନ କରାଯାଇଥିଲା ଏବଂ ଏହା ସହିତ ଏହାର କାର୍ଯ୍ୟକାରିତା ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ସହିତ ଏହାର କାର୍ଯ୍ୟକାରିତା ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଜୀବିତ ବ୍ୟକ୍ତିଙ୍କ ମଧ୍ୟରେ 2 ପ୍ରକାର ଭେଦ ରହିଛି। ଗୋଟିଏ ହେଉଛି ନିକଟ ସମ୍ପର୍କୀୟ ଏବଂ ଅନ୍ୟଟି ହେଉଛି ସମ୍ପର୍କ ବାହାର ବ୍ୟକ୍ତି। ନିକଟ ସମ୍ପର୍କୀୟଙ୍କ ଭିତରେ ଅନ୍ତର୍ଭୁକ୍ତ ରହୁଥିବା ସଦସ୍ୟଙ୍କ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ ଏହି ଆଇନରେ ସ୍ଥାନିତ ହୋଇଛି। ଅଙ୍ଗ ପ୍ରତ୍ୟାରୋପଣ ପ୍ରସ୍ତୁତି ନେଇ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ଏହି ଆଇନରେ ବର୍ଣ୍ଣନା କରାଯାଇଛି। ଜୀବିତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ନେଇ ପ୍ରସ୍ତୁତ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ଭାବେ କୁହାଯାଇଛି। ଏହି ଆଇନ ମାଧ୍ୟମରେ ସରକାର ଅଙ୍ଗଦାନ ପ୍ରକ୍ରିୟାକୁ ବୈଧତା ପ୍ରଦାନ କରିଛନ୍ତି। ତେବେ ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ କ୍ଷେତ୍ରରେ କୌଣସି ପ୍ରକାର ଆର୍ଥିକ କାରବାରକୁ ଏହି ଆଇନ ଅବୈଧ ଘୋଷଣା କରିଛି। ଅର୍ଥାତ୍ ଅଙ୍ଗଦାନ ପାଇଁ ଆର୍ଥିକ କାରବାର ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଏହି ଆଇନରେ ରହିଛି। ଏହି ଆଇନରେ ମସ୍ତିଷ୍କ ମୃତ ବ୍ୟକ୍ତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ମସ୍ତିଷ୍କ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ଅଙ୍ଗ ବାହାର କରାଯାଇ ଆବଶ୍ୟକ ପଡ଼ୁଥିବା ବ୍ୟକ୍ତିଙ୍କ ପାଖରେ ପ୍ରତ୍ୟାରୋପଣ କରାଯାଏ। 1994 ଅଗଷ୍ଟ 3 ପ୍ରଥମ ଥର ପାଇଁ ଦେଶରେ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ହୃତ୍ପିଣ୍ଡ ପ୍ରତ୍ୟାରୋପଣ କରାଯାଇଥିଲା। ଶରୀରର ବୃକକ୍, ହୃତ୍ପିଣ୍ଡ, ଯକୃତ, ଆଖିର କର୍ନିଆ, ଚର୍ମ, ହାଡ଼ ଆଦିକୁ ଦାନ କରାଯାଇପାରେ। କୁହାଯାଏ ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ୱାରା ଅତି କମ୍ରେ 6 ଜୀବନରେ ଅନେକ ପରିବର୍ତ୍ତନ ଅଣାଯାଇପାରେ। ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଥିବା ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ମାନ୍ୟତା ପ୍ରଦାନ କରିଥାନ୍ତି। ସେଠାରେ ପ୍ରତ୍ୟାରୋପଣ ପୂର୍ବରୁ ସରକାରୀ ସ୍ତରରେ ଆବଶ୍ୟକ ଅନୁମତି ଆଣିବାକୁ ପଡ଼ିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରେରଣାଦାୟକ ନିବେଦନ ଯୋଗୁଁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶରେ ଅଙ୍ଗଦାନ ଆନ୍ଦୋଳନ ଅଧିକ ଗତିଶୀଳ ହୋଇଛି। ଅଙ୍ଗଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲାଗି ବିହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କ୍ଷେତ୍ରରେ ରାଜ୍ୟରେ ସୁରଜ ପୁରସ୍କାର ଘୋଷଣା କରାଯାଇଛି। ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କ୍ଷେତ୍ରରେ ରାଜ୍ୟରେ ସୁରଜ ପୁରସ୍କାର ଘୋଷଣା କରିଛନ୍ତି। ଏହା ମାଧ୍ୟମରେ ନିକଟ ସମ୍ପର୍କୀୟଙ୍କୁ 5,00,000 ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରାଯାଇଥାଏ। ସେହିଭଳି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ଏପରିକି ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ନିଷ୍ପତ୍ତିକ୍ରମେ ଡାକ୍ତରଖାନାର ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି। ଆସନ୍ତୁ ଆମର ଅଙ୍ଗଦାନ ଦ୍ୱାରା ଅନ୍ୟର ଜୀବନ ବଞ୍ଚାଇବା ନେଇ ପ୍ରତିଜ୍ଞାବଦ୍ଧ ହେବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଅଙ୍ଗଦାନର ମହତ୍ତ୍ୱ ଏବଂ ସମାଜରେ ଏହାର ପ୍ରଭାବ। ଆଲେଖ୍ୟ ମୟୂରଞ୍ଜନ ମିଶ୍ର, ଉପସ୍ଥାପନା ନୀନା ସାହୁ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି, ଉପସ୍ଥାପନାରେ ଭାଦୁଚରଣ ହାସ୍ତା। ଆସନ୍ତୁ ଶୁଣିବା କଲ ଗୀତ।

ଶୁଣନ୍ତୁ। ପରିବେଷଣ କରୁଛନ୍ତି ଦୁର୍ଯ୍ୟୋଧନ ସିଂ ଏବଂ ସାଥୀ କଳାକାରମାନେ। ରାବଣଙ୍କ ଦ୍ୱାରା ସୀତା ଅପହରଣ ବେଳେ ରାମ ରାସ୍ତାଘାଟ ବଣ ଜଙ୍ଗଲରେ ଖୋଜି ବୁଲି କାନ୍ଦୁଥିଲେ। ଲକ୍ଷ୍ମଣ ମଧ୍ୟ ଗାଧୁଆ ତୁଠରେ ବସି ବାହୁନି ଥିଲେ, କିନ୍ତୁ ସଙ୍ଗୀତକାର ଏହି ମାୟା ସଂସାରରେ ରହି ଅହରହ କାନ୍ଦୁଛି।

ଫଗୁଆଁରେ ମହ ମହ ଫୁଲର ବାସ୍ନା, କୁହୁ କୁହୁ କୋଇଲିର ରାବ, କାହା ମନରେ ହସ ତ କାହା ମନରେ କାନ୍ଦ ଭରିଦିଏ। ଏଠାରେ ଦୁଃଖ ଅନୁଭବ କରୁଥିବା ଶ୍ରୋତା ଫଗୁଣକୁ ଧରାପୃଷ୍ଠରେ ଆସିବାକୁ ମନା କରିଛି ଏବଂ କୋଇଲିକୁ ମଧ୍ୟ ରାବିବାକୁ ମନା କରିଛି।

0: ആകാശവാണി. ସରିତା ସାହୁ. ଯୁବଶକ୍ତିର ସଦୁପଯୋଗ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି. ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସନ୍ତାକାଲି ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ କରିବେ ଯାତ୍ରା. ଛାତ୍ର ପ୍ରତିବାଦ ଘଟଣାରେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ରୁଜୁ ମାମଲାର ପ୍ରତ୍ୟାହାର ନିଷ୍ପତ୍ତି ରାଜ୍ୟ ସରକାରଙ୍କର, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ. ଲୋକସଭାରେ ପାରିତ ହେଲା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଏବଂ ପ୍ରକାଶ ପାଇଲା ତିନୋଟି ଯାକ ବିଧାନସଭା ଉପନିର୍ବାଚନ ଫଳାଫଳ. ବିଜେପି, କଂଗ୍ରେସ ଏବଂ ଜନସ୍ୱରାଜ ଦଳ ପ୍ରାର୍ଥୀ ବିଜୟୀ. ଜ୍ଞାନ ଅର୍ଜନର ମାଧ୍ୟମ ସହିତ ଶିକ୍ଷା, ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଓ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ମୂଳଦୁଆ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି. କଟକ ମୁଣ୍ଡଳି ନିକଟବର୍ତ୍ତୀ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ପରମ୍ପରା ଓଡ଼ିଶା ମାଟିର ବୈଶିଷ୍ଟ୍ୟ. ବର୍ତ୍ତମାନ ଭାରତ ବିଶ୍ୱର ଅଧିକ ଯୁବଗୋଷ୍ଠୀ ଥିବା ଦେଶ, ଯାହା ଆମର ସବୁଠାରୁ ବଡ଼ ପୁଞ୍ଜି. ଏହାର ସଦୁପଯୋଗ କରିବା ପାଇଁ ବିଶ୍ୱବିଦ୍ୟାଳୟରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ନୈତିକ ଆଦର୍ଶ, ସାମ୍ବିଧାନିକ ମୂଲ୍ୟବୋଧ, ପଛୁଆବର୍ଗଙ୍କ ପାଇଁ ସମାବେଶୀ ଶିକ୍ଷା, ଅନୁସନ୍ଧାନ ଓ ଗବେଷଣା, ଷ୍ଟାର୍ଟଅପ୍ ସଂସ୍କୃତିକୁ ସାମିଲ କରିବା ପାଇଁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି.
1: ନୈତିକ ଆଦର୍ଶ ଓ ସାମ୍ବିଧାନିକ ମୂଲ୍ୟ ପାଠ୍ୟକ୍ରମ ଏବଂ ପରିସର କି ସଂସ୍କୃତି କା ହିସ୍ସା ବନାନା, କୌଶଲ ବିକାଶ

0: ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଆଜି ଭୁବନେଶ୍ୱରଠାରେ ପହଞ୍ଚିଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ। ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଘଟଣାରେ ସମ୍ପୃକ୍ତ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ବନ୍ଦ କିମ୍ବା ପ୍ରତ୍ୟାହାର କରିବାର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହା କହିଛନ୍ତି। ଗତ 28 ତାରିଖରେ କୋର୍ଟ ପ୍ରଦାନ କରିଥିବା ଆଦେଶ କେବଳ ଗୁରୁତର ତଥା ସଙ୍ଗୀନ ଅପରାଧ ଅଭିଯୁକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଆହତ ପୁଲିସ୍ ଅଧିକାରୀଙ୍କ ପରିବାର ପକ୍ଷରୁ ଆଗତ ଏକ ଆବେଦନର ମଧ୍ୟ ଆଜି ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ପେଲେଟ୍ ଗନ୍ ବ୍ୟବହାର କରାଯିବା ପରିସ୍ଥିତି ଏବଂ ପଦ୍ଧତି ନେଇ କୋର୍ଟ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ। ତେବେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଅଭିଯୋଗର ତଦନ୍ତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମାଧ୍ୟମରେ କରିବାକୁ କୋର୍ଟ ସୂଚନା ଦେଇଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ଦଳ ଗଠନ ନେଇ ବିଚାର ଜାରି ରହିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୂଚନା ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 18 ତାରିଖକୁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ରାଜ୍ୟସଭାରେ ଆଜି ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ବିଲ୍ରେ ଉଦ୍ୟୋଗଗୁଡ଼ିକର ଦେୟ ବିଳମ୍ବ ସମସ୍ୟାକୁ ଦୂର କରିବା ସହିତ ବିଭିନ୍ନ ବିବାଦଗୁଡ଼ିକର ସହଜ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ବିବାଦ ମାମଲାରେ ମଧ୍ୟସ୍ଥତା ବିଫଳ ହେବା କ୍ଷେତ୍ରରେ 30 ଦିନ ମଧ୍ୟରେ ସମାଧାନ ପାଇଁ ଆବେଦନ କରିବାକୁ ବିଲ୍ରେ ବ୍ୟବସ୍ଥା ରହିଛି। ଯଦି କୌଣସି ମାମଲା 6 ମାସରୁ ଅଧିକ ସମୟ ଧରି ବିଚାରାଧୀନ ରହେ ସେ କ୍ଷେତ୍ରରେ ଯୋଗାଣକାରୀଙ୍କୁ ଅତି କମ୍ରେ 50% ଅର୍ଥରାଶି ପୈଠ କରାଯିବା ନେଇ ବିଲ୍ରେ ଉଲ୍ଲେଖ ରହିଛି। ବିଲ୍ ସମ୍ପର୍କରେ ଆଲୋଚନା କରି ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ୍ ରାମ ମାନ୍ଝୀ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ କିଛି ବର୍ଷ ହେଲା ସରକାରୀ ଅନୁଦାନ ରାଶିକୁ ବୃଦ୍ଧି କରାଯାଇଛି। 2014-15 ଆର୍ଥିକ ବର୍ଷରେ ଏହି ପରିମାଣ 10 ଲକ୍ଷ କୋଟି ଥିବାବେଳେ ଏବେ ଏହା 38 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଆଜି ଲୋକସଭାରେ ପାରିତ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି କରିବା ସଂକ୍ରାନ୍ତ ପ୍ରସ୍ତାବ ଏଥିରେ ରହିଛି। ଏ ସଂକ୍ରାନ୍ତ 1956 ଆଇନ ସଂଶୋଧିତ ହେବ। ପୂର୍ବରୁ ଗତ ମେ ମାସରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଅଧ୍ୟାଦେଶ ଜାରି କରିଥିଲେ। ଗୃହରେ ବିଲ୍ ଆଗତ କରି ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତରଣ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇଛି। ସେଥିମଧ୍ୟରେ ଏହି ପଦକ୍ଷେପ ଅନ୍ୟତମ। ନ୍ୟାୟିକ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟାରେ ଏହି ବିଲ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଥିଲେ।
1: ଆଜ୍ ପ୍ରସ୍ତୁତ ୟେ ବିଧେୟକ ଭି ନ୍ୟାୟିକ କ୍ଷେତ୍ର ମେ ଉସି ସୁଧାର ଶୃଙ୍ଖଳା କି ଏକ ମହତ୍ୱପୂର୍ଣ୍ଣ କଡ଼ି ହେ। ତମାମ ପରିପ୍ରେକ୍ଷ୍ୟ ମେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ମେ ଲମ୍ବିତ ମାମଲୋଁ କି ବଢ଼ତି ସଂଖ୍ୟା ତଥା ନ୍ୟାୟିକ କାର୍ଯ୍ୟ ପ୍ରଣାଳୀ କୁ ଅଧିକ ଏଫିସିଏଣ୍ଟ ଏବଂ ଇଫେକ୍ଟିଭ ବନାନେ କେ ଉଦ୍ଦେଶ୍ୟ ସେ ଇସ୍ ଅମେଣ୍ଡମେଣ୍ଟ ବିଲ୍ ମେ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ସହିତ ଅନ୍ୟ ନ୍ୟାୟାଧୀଶଙ୍କ ସଂଖ୍ୟା 34 ସେ ବଢ଼ାକର 38 କିଏ ଜାଣେ କା ପ୍ରଦାନ କିଆ ଗୟା ହେ।
0: ନିଟ୍ ପ୍ରସଙ୍ଗରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଗୃହ କାର୍ଯ୍ୟ 2ଟି ପର୍ଯ୍ୟାୟରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଶ୍ରୀ ମେଘୱାଲ ଏହି ବିଲ୍ ଆଗତ କରିଥିଲେ। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଚସ୍କତି ଓମ୍ ବିର୍ଲା ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣ 2030ରେ ଗୁଜରାଟର ଅହମ୍ମଦାବାଦରେ ଅନୁଷ୍ଠିତ ହେବ ବୋଲି ବାଚସ୍କତି ଶ୍ରୀ ବିର୍ଲା ଗୃହରେ ସୂଚନା ଦେଇଥିଲେ। ତେବେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ ବିଲ୍ 2026 ଏବଂ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ 2026 ଆଗତ ହୋଇଥିଲା। ଗୁଜରାଟ ମଧ୍ୟପ୍ରଦେଶ ଓ ବିହାରର 3ଟି ବିଧାନସଭା ଆସନ ନିମନ୍ତେ ହୋଇଥିବା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଗୁଜରାଟର ଭଦୋଦରା ଜିଲ୍ଲାର ମଞ୍ଜଲପୁର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ରଭାଇ ପଟେଲ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଭିକାଭାଇ ରାବରିଙ୍କୁ 30,000+ ଭୋଟ୍ରେ ପରାସ୍ତ କରିଛନ୍ତି। ବିଜେପି ବିଧାୟକ ୟୋଗେଶ ପଟେଲଙ୍କ ପରଲୋକ ପରେ ଏହି ଆସନ

0: ଆସନଟି ଖାଲି ପଡ଼ିଥିଲା। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଆଶୁତୋଷ ତିୱାରୀଙ୍କୁ 6000 ଉର୍ଦ୍ଧ୍ୱ ଭୋଟ୍ରେ ପରାସ୍ତ କରିଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନରେ ଜନସୁରାଜ ଦଳର ପ୍ରଶାନ୍ତ କିଶୋର ବିଜେପିର ନିରୋଜ କୁମାର ସିହ୍ନାଙ୍କଠାରୁ 19000 ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେପିର ନୀତିନ ନବୀନ ରାଜ୍ୟସଭାକୁ ମନୋନୀତ ହେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ଗତମାସ 30 ତାରିଖରେ ଏହି 3ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରତିରକ୍ଷା ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ପାଇଁ ପ୍ରତିରକ୍ଷା କର୍ମଚାରୀ ଏବଂ ନାଗରିକଙ୍କ ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି 85ତମ ସଶସ୍ତ ବାହିନୀ ମୁଖ୍ୟାଳୟ ନାଗରିକ ସେବା ଦିବସ ପାଳନ ସମାରୋହରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଏହି ସମନ୍ୱିତ ବ୍ୟବସ୍ଥା ସୁରକ୍ଷା କ୍ଷେତ୍ରକୁ ଅଧିକ ବିକଶିତ କରିବା ସହ ପ୍ରଯୁକ୍ତି ବିଦ୍ୟା ସଂକ୍ରାନ୍ତ ଆହ୍ୱାନକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ସହଜ ହେବ।
1: आज भारत में यूनिफॉर्म और सिविल सर्विसेज दोनों का एक ही कमिटमेंट है, राष्ट्र प्रथम, नेशन फर्स्ट। जब उद्देश्य एक हो तो व्यवस्था की हर शक्ति राष्ट्रीय सामर्थ्य में बदल जाती है। सिविलियन और मिलिट्री ऑफिसर्स के बीच स्ट्रक्चर्ड क्रॉस एक्सपोजर को और अधिक बढ़ाने की आवश्यकता है।
0: ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଏଭଳି ମିଳିତ ଏବଂ ସମନ୍ୱିତ ଢାଞ୍ଚା ନୀତି ନିର୍ଦ୍ଧାରଣ ପ୍ରଶାସନ ମାନବ ସମ୍ଭଳ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ସାମରିକ କର୍ମଚାରୀ ତଥା ନାଗରିକ ପରସ୍କରର ଅଭିଜ୍ଞତାରୁ ବିଶେଷ ଜ୍ଞାନ ଅର୍ଜନ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ସଶସ୍ତ ବାହିନୀ ମୁଖ୍ୟାଳୟ ସେବାଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସ୍ଥାୟିତ୍ୱ ବିଶେଷଜ୍ଞଙ୍କ ଅଭିଜ୍ଞତା ଏବଂ ନୀତି ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଯୁବଶକ୍ତିର ସଦୁପଯୋଗ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସନ୍ତାକାଲି ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ କରିବେ ଯାତ୍ରା। ଛାତ୍ର ପ୍ରତିବାଦ ଘଟଣାରେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ରୁଜୁ ମାମଲାର ପ୍ରତ୍ୟାହାର ନିଷ୍ପତ୍ତି ରାଜ୍ୟ ସରକାରଙ୍କର, ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ଏବଂ ପ୍ରକାଶ ପାଇଲା 3ଟି ଯାକ ବିଧାନସଭା ଉପନିର୍ବାଚନ ଫଳାଫଳ। ବିଜେପି, କଂଗ୍ରେସ ଏବଂ ଜନସୁରାଜ ଦଳ ପ୍ରାର୍ଥୀ ବିଜୟୀ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର କରିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଟିଚ୍ କନ୍ଧମାଳ ଆରମ୍ଭ ହୋଇଛି। ଗତମାସ 13ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୂଚନା ଅନୁସାରେ ଜିଲ୍ଲାରେ ପ୍ରତ୍ୟେକ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣି ରହୁଥିବା ସମ୍ପୃକ୍ତ ବ୍ଲକ୍ଗୁଡ଼ିକରେ ଜିଲ୍ଲାର ବିଭିନ୍ନ ପଦପଦବୀରେ ରହିଥିବା ଅଧିକାରୀ ବିଭିନ୍ନ ବିଦ୍ୟାଳୟକୁ ଯାଇ ପ୍ରାର୍ଥନା କେମିତି ହେଉଛି, ଶିକ୍ଷାଦାନ ପଦ୍ଧତି, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ, ଛାତ୍ରଛାତ୍ରୀ ଉପସ୍ଥାନଠାରୁ ଆରମ୍ଭ କରି ଖାଦ୍ୟର ଗୁଣବତ୍ତା ପର୍ଯ୍ୟନ୍ତ ଯାଞ୍ଚ କରିବେ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ କହିଛନ୍ତି
4: ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ସୋମବାର ଦିନ ବା ଗ୍ରିଭାନ୍ସ ଯେଉଁଦିନ ହେଉଛି, କଣ୍ଡକ୍ଟ ହେଉଛି ଜିଲ୍ଲାପାଳ ମହୋଦୟଙ୍କ ଦ୍ୱାରା ବିଭିନ୍ନ ବ୍ଲକରେ ଜଏଣ୍ଟ ଗ୍ରିଭାନ୍ସ ହିୟରିଂ ଡେ ଦିନ ବିଦ୍ୟାଳୟକୁ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ରହିଛି। ତଦନୁଯାୟୀ ଗ୍ରିଭାନ୍ସ ହିୟରିଂ ଡେର ପୂର୍ବରୁ ତାର ଗୋଟେ ଲିଷ୍ଟ ଜାରି କରାଯାଉଛି ଜିଲ୍ଲାପାଳ ମହୋଦୟଙ୍କ ଦସ୍ତଖତରେ, ଏବଂ ସେହି ଅନୁସାରେ ଜିଲ୍ଲାସ୍ତରୀୟ ଅଧିକାରୀ ବ୍ଲକସ୍ତରୀୟ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପ୍ରାର୍ଥନା ସଭାଠୁ ଆରମ୍ଭ କରି ଶ୍ରେଣୀଗୃହରେ ପହଞ୍ଚି କିଛି ସମୟ ପାଇଁ ପିଲାମାନଙ୍କ ସହିତ ଇଣ୍ଟରାକ୍ସନ୍, ପିଲାମାନଙ୍କୁ କିଛି ପାଠ ପଢ଼େଇବା, କ୍ୟାରିୟର କାଉନ୍ସେଲିଂ କରିବା, ମୋରାଲ ଟିଚିଂ ଦେବା, ଏସବୁ ଜିନିଷ କରୁଛନ୍ତି। ଏଇଟା 13 ଜୁଲାଇରୁ ଆମ ଜିଲ୍ଲାରେ ଆରମ୍ଭ କରାଯାଇଛି। ପ୍ରାୟ 20ରୁ ଉର୍ଦ୍ଧ୍ୱ ବିଭିନ୍ନ ଅଧିକାରୀ ସୋମବାର ଦିନ ଗ୍ରିଭାନ୍ସ ହିୟରିଂ ପୂର୍ବରୁ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରୁଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ, ଶିକ୍ଷା ପ୍ରଦାନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଅସୁବିଧା ସୁବିଧା ବିଷୟରେ ପଚାରିକି ବୁଝୁଛନ୍ତି, ଏବଂ ତଦନୁଯାୟୀ ପରବର୍ତ୍ତୀ ସମୟରେ ଗ୍ରିଭାନ୍ସ ହିୟରିଂ ସମୟରେ ହିଁ ଜିଲ୍ଲାପାଳ ମହୋଦୟ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଯାହା ରହିଛି ଫାଇଣ୍ଡିଂସ୍, ଅବଜରଭେସନ୍ସ, ତାକୁ ଡିସ୍କସ୍

0: ଜିଲ୍ଲାରେ ନିରାପଦ ଗମନାଗମନ ସମସ୍ୟାର ସମାଧାନ ପାଇଁ ତିଳକପଡ଼ାରୁ ସାଧନା ଛକ ଦେଇ ଭେଟୁକୁଲ ଘାଟି ପର୍ଯ୍ୟନ୍ତ ବାଇପାସ୍ ରୋଡ୍ ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏଥିଲାଗି ପ୍ରାୟ 95% ଜମି ଅଧିଗ୍ରହଣ କାମ ଶେଷ ହୋଇଛି। ପ୍ରଥମେ 123 କୋଟି ଟଙ୍କା ବ୍ୟୟ ବରାଦ ଥିବାବେଳେ ବର୍ତ୍ତମାନ ଏହା 163 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ କହିଛନ୍ତି,
1: ମେଡ଼ିକାଲ କଲେଜ ଯେଉଁ ହେଇଛି ଆମର ସେଇ ପାଖରୁ ବାଇପାସ୍ ହେବାର ଅଛି। ସେଇଟା ଯେହେତୁ ଟିକେ ଢାଞ୍ଚାରେ ପରିବର୍ତ୍ତନ ହେଲା, ସେଇଟା ଡିପିଆର କାମ ଚାଲିଛି, ଏହା ଭିତରେ ଡିପିଆର କମ୍ପ୍ଲିଟ୍ ହେଇଯିବଣି ଏବଂ ନୂଆ ବାଇପାସ୍ ରୋଡ୍ ହେବ।
0: ଫୁଲବାଣୀ ଜିଲ୍ଲାର ଜଣେ ବୁଦ୍ଧିଜୀବୀ ସତ୍ୟପ୍ରିୟ ମହାନ୍ତି କହିଛନ୍ତି,
2: ବାଇପାସ୍ ରୋଡ୍ ପାଇଁ 2014-15 ପ୍ଲାନିଂ ହେଇଥିଲା, ସେଟା ପାଖାପାଖି 2020-21 ତାର ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ତରଫରୁ ସେଟା ଅନୁମୋଦନ ମିଳିଲା। ଅନୁମୋଦନ ମିଳିବା ପରେ 3A ନୋଟିଫିକେସନ୍, ଯେଉଁଟା ଜମି କିଣା ନୋଟିଫିକେସନ୍ଟା, ସେଟା 2023 ମାର୍ଚ୍ଚରୁ ବର୍ତ୍ତମାନ 2025 ଫେବୃଆରୀ ପର୍ଯ୍ୟନ୍ତ ଭିତରେ ସେ ପାଖାପାଖି 95% ଜାଗା କିଣା ହେଇଯାଇଥିଲା। କିନ୍ତୁ ଗୋଟିଏ ପ୍ୟାଚ୍ ଟିଂ ପଏଣ୍ଟ ପ୍ୟାଚ୍ର କିଛିଟା ପ୍ରୋବ୍ଲେମ୍ ଥିଲା, ଯୋଉଟାକି ଆମର ପୂର୍ବତନ ଯିଏ ଥିଲେ ଆମର ଜିଲ୍ଲାପାଳ ସେ କହିକି ସେଠି ଟିକେ ଆଲାଇନମେଣ୍ଟ ଚେଞ୍ଜ ହେଲା।
0: କନ୍ଧମାଳ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତବର୍ଷ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଉଦ୍ଘାଟନ କରିଥିଲେ। ତେବେ ଗତ 27 ତାରିଖ ଦିନ ମେଡ଼ିକାଲ କଲେଜ ନାମ ପରିବର୍ତ୍ତନ କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡ଼ିକାଲ କଲେଜ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଭଗବାନ ମହାନ୍ତି କହିଛନ୍ତି,
3: ଫୁଲବାଣୀ ମେଡ଼ିକାଲ କଲେଜକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ନାଁରେ ନାମିତ କରିବା ଇଏ ଏକ ଗର୍ବ ଓ ଗୌରବର ବିଷୟ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳ ଜିଲ୍ଲା ଏବଂ ଓଡ଼ିଶାର ଆଦିବାସୀ ଗରିବ ଲୋକଙ୍କର ଶିକ୍ଷା, ସଂସ୍କାର ଏବଂ କୃଷିର ବିକାଶରେ ଗାଁ ଲୋକଙ୍କର ବିକାଶ ହେବ, ଏଥିପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:30 ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ହେଉଛି କାର୍ଯ୍ୟକ୍ରମ ଚାଷବାସର। ଚାଷବାସ କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଏହି ଛୋଟ ବିଜ୍ଞାପନ ବିରତି ପରେ।
6: ହଁ ଭାଇ, କାଡ଼େ ଚାଲ ହଉ,
7: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
6: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
7: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
6: କେଠେ ମିଳୁଛି ଏତେ ସୁବିଧା
7: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା
8: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
6: ତାହେଲେ ଯିବା ନା କି କହୁଛ?
7: ଚାଲ।

0: ଶିଶୁ ସ୍ତନ୍ୟପାନ ଚାହୁଁଛି ବୋଲି ଧରିବା କଥା, ଭୋକରେ ଅଛି ତେଣୁ ତାକୁ ପିଆଇବାକୁ ଚେଷ୍ଟା କରାଯାଏ। ଆଉ ବେଳେବେଳେ ଯଦି ସ୍ତନ୍ୟପାନ କରେଇ ସାରିଲା ପରେ ବି ଅନ୍ୟ କାରଣରୁ ବି କାନ୍ଦୁଛି, ରାହା ଧରି କାନ୍ଦୁଛି, ସେଗୁଡ଼ା ବି ଅନ୍ୟ କିଛି କାରଣ ହେଇପାରେ। କିନ୍ତୁ ପ୍ରଥମତଃ ଦେଖିବାକୁ ପଡିବ ପିଲାଟି ତାର ଭୋକ କରୁଛି, ତେଣୁ ତା କ୍ଷୁଧା ମେଣ୍ଟେଇବା ପାଇଁ କ୍ଷୀରପାନ କରିବାଟା ଭଲ।
1: ମା ଶିଶୁକୁ କିଭଳି ଭାବରେ ସ୍ତନ୍ୟପାନ କରେଇବେ, ବସିକରି ନା ବୁଲି ବୁଲି ନା ଶୋଇକରି?
0: ଗୋଟେ ଜାଗାରେ ବସିକି ତାର ଧରିବାର ପ୍ରଣାଳୀ ବି ଅଛି, ତାକୁ ଭଲକି ହାତରେ ଧରିବ, ପରିଷ୍କାର ହାତରେ ଧରିବ, ଗୋଟେ ହାତରେ ପିଲାକୁ ସପୋର୍ଟ ଦେଇ ଧରିବ, ଆଉ ଗୋଟେ ହାତରେ ସ୍ତନକୁ ଧରି ଯାହାର ଯୋଉ ନିପୁଲକୁ ପାଟିରେ ଦେଇ ଚେଷ୍ଟା କରିବ କେମିତି ପିଲା ତାକୁ ଭଲ ଭାବରେ ଟାଣିକି ପିଉଛି।
1: କେତେ ବର୍ଷ ପର୍ଯ୍ୟନ୍ତ ଆମେ ମାର କ୍ଷୀର ଶିଶୁକୁ ଦେଇପାରିବା?
0: ସାଧାରଣତଃ ଦେଖାଯାଏ ଗୋଟେ ଗୋଟେ ମା ବହୁତ ଦିନ ଧରିକି ପିଲାକୁ କ୍ଷୀର ଖୋଇଥାନ୍ତି, କିନ୍ତୁ ଆମେ ଯଦି 6 ମାସ ପର୍ଯ୍ୟନ୍ତ ପ୍ରଥମତଃ ନିହାତି ସ୍ତନ୍ୟପାନ କରାଇବାଟା ଖୁବ ଭଲ, ଖୁବ ବେଶୀରେ 2 ବର୍ଷ ପର୍ଯ୍ୟନ୍ତ ଯଦି ଜଣେ କ୍ଷୀର ଖୁଆଇପାରିବ ତାହେଲେ ଅତିମାତ୍ରାରେ ଭଲ।
1: ଏଇ 6 ମାସ ଭିତରେ ସେତିକି ବେଳେ ଆମେ ଶିଶୁକୁ ଅନ୍ୟ ଖାଦ୍ୟ କିଛି ଦେଇପାରିବା ନା କେବଳ ମା କ୍ଷୀରରେ?
0: ମା କ୍ଷୀରଟି ଯଥେଷ୍ଟ ଯଦି ହଉଥିବ ଅନ୍ୟ ଖାଦ୍ୟ ଦେବାର କିଛି ଆବଶ୍ୟକତା ନ ପଡିପାରେ, ଆଉ ଯଦି ମା କ୍ଷୀରଟି ସଫିସିଏଣ୍ଟ ହଉନି ସେହି ସମୟରେ ଆମେ ଅନ୍ୟ କ୍ଷୀର ଦେବାର ପାଇଁ ଚିନ୍ତା କରିବା, ଆଉ ସେଟା କେବଳ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶରେ ଦେଖିକି ଚିନ୍ତା କରିବା।
1: ଏଠି ଆଉ ଗୋଟେ କଥା ଆସୁଛି, ଶିଶୁ ଯେତେବେଳେ ବଡ ହେଇଯାଏ ଟିକେ ଟିକେ ବଡ ହୁଏ, 6 ମାସର ଆଉ ଟିକେ ବଡ ହୁଏ, ମାନେ ସେତେବେଳେ ଯୋଉ ସ୍ତନ୍ୟପାନର ସମୟ ସୀମା ବି କମି କମି ଆସେ ନା ସେମିତି ଚାଲି?
0: ନାହିଁ, ସେଇଭଳିଆ ଚାଲିଥାଏ, 2 ଘଣ୍ଟା 2.5 ଘଣ୍ଟା ଶିଶୁର ଆବଶ୍ୟକତା ଅନୁସାରେ ଶିଶୁକୁ ଦିଆଯାଇପାରେ। ତତ୍ସହିତ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଦିଆଯିବା ଉଚିତ, ଯୋଉଟାକି ଆଉ ଟିକେ ବହଳିଆ ଖାଦ୍ୟ, ଘରୁଆ ପ୍ରଚେଷ୍ଟାରେ ତିଆରି ହେଇଥିବା ଖାଦ୍ୟ ଯୋଉଟା ଶିଶୁ ସହଜରେ ଗ୍ରହଣ କରିପାରିବ ସେଭଳିଆ ଖାଦ୍ୟ ଦିଆଯାଇପାରିବ। ଆମର ମୟୂରଭଞ୍ଜ ଜିଲ୍ଲାରେ ତ ବହୁତ ଆଦିବାସୀ ବହୁଳ ଜିଲ୍ଲା, ସେଠି ମା ମାନେ ପ୍ରାୟ ସଚେତନତା ଦରକାର, କିନ୍ତୁ ଆଦିବାସୀ ବହୁଳ ମା ମାନେ ଅନେକ କ୍ଷେତ୍ରରେ ଦେଖାଦିଏ ସେମାନେ ସ୍ତନ୍ୟପାନରେ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି, ଅନ୍ୟ କ୍ଷେତ୍ରରେ ଶିକ୍ଷିତ ମା ମାନଙ୍କ ତୁଳନାରେ ସେମାନଙ୍କ ପାଖରେ ବେଶୀ ଦେଖାଯାଏ। କିନ୍ତୁ ସେମାନଙ୍କର ସଚେତନତା ଭାବରୁ କିପରି ଭାବରେ ସ୍ତନ୍ୟପାନ କରାଇବେ, କୋଉ ସମୟରେ କରାଇବେ, କଣ କଣ ଖାଦ୍ୟ କେମିତି ଖାଇବେ, ସେସବୁ ଜିନିଷର ଠିକ ଭାବରେ ସେମାନଙ୍କର ଜ୍ଞାନର ଅଭାବ ଥିବାରୁ ସେମାନେ ହୁଏତ ଠିକ ଭାବରେ, କିନ୍ତୁ ସେମାନଙ୍କ ମନରେ ଯଥେଷ୍ଟ ସ୍ତନ୍ୟପାନ କରାଇବାର ଯୋଉ ଆଗ୍ରହ ସେଟା ବହୁତ ଭାବରେ ଥାଏ, ଆଉ ସେମାନେ ପ୍ରାୟ ଖୁବ ଅଳ୍ପ ସମୟ ଭିତରେ ସଚେତନତା ଆଣିଦେଲେ ସେମାନେ ତାକୁ ଗ୍ରହଣ କରିନିଅନ୍ତି।
1: ତେବେ ଏଇଠି ଆଉ ଗୋଟେ କଥା, ଶିଶୁ ଯେତେବେଳେ ଜନ୍ମ ହେଇଥାଏ ମା ସ୍ତନ୍ୟପାନ କରୁଥାଏ, ସେତେବେଳେ ମାର ଖାଦ୍ୟ ସବୁ କେମିତି ହେବା ଦରକାର ଯାହାଫଳରେ କି ଯଥେଷ୍ଟ କ୍ଷୀର ରହିବା ଦରକାର ଶିଶୁ ପାଇଁ?
0: ପ୍ରଥମତଃ ମା ଜନ୍ମ ହେଲା ମାତ୍ରେ ଭାବିନେବା ଦରକାର ଯେ ତାର ସାଧାରଣତଃ ଦେହରେ ଶକ୍ତି କମି ଯାଇଥାଏ, ତେଣୁ ଭଲ ପୁଷ୍ଟିକର ଖାଦ୍ୟ ନିହାତି ଭଲ ମାତ୍ରାରେ ଖାଇବା ଉଚିତ, ତତ୍ସଙ୍ଗେ ଯଥେଷ୍ଟ ପରିମାଣରେ ପାଣି ପିଇବା ନିଶ୍ଚିତ ଭାବରେ ଆବଶ୍ୟକ। ତାଦ୍ୱାରା ଯୋଉ ମାତୃ ସ୍ତନରେ ଯୋଉ କ୍ଷୀରଟା ତିଆରି ହେବାର ଯୋଉ ସୁଯୋଗ ଥାଏ ସେଟା ପିଲା କ୍ଷୀର ଟାଣିଲା ବେଳେ ସେଇ ହରମୋନର କ୍ଷରଣ ବଢିଯାଏ ଏବଂ ସେଇଟା ତିଆରି କରେ, ତେଣୁ ଯଥେଷ୍ଟ ମାତ୍ରାରେ ପୁଷ୍ଟିକର ଖାଦ୍ୟ ଠିକ୍ ସମୟରେ ଖାଇବା ଆଉ ଯଥେଷ୍ଟ ବିଶ୍ରାମ ନେବା ମଧ୍ୟ ମା ପାଇଁ ଆବଶ୍ୟକତା ଥାଏ। ତେଣୁ ଘରରେ ଯୋଉ ମାନେ ଥାନ୍ତି ବୟସ୍କ ପରିବାରର ଲୋକ ସେମାନେ ମାଆକୁ ପ୍ରୋତ୍ସାହନ ଦେବା ସହିତ ଦେଖିବା ଦରକାର ସେ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁଛି ନା ନାହିଁ, ଯଥେଷ୍ଟ ପରିମାଣରେ ବିଶ୍ରାମ ପାଇପାରୁଛି ନା ନାହିଁ, ଆଉ ତାକୁ କୌଣସି ପ୍ରକାର ଘରୁଆ କାର୍ଯ୍ୟରେ ନିଯୁକ୍ତି କଲେ ସେ ପିଲାଟିକର ଯତ୍ନ ହୁଏତ ଦେଇନପାରେ, ତେଣୁ ପିଲାଟିର କେମିତି ବେଶୀ ମାତ୍ରାରେ ମା ଯତ୍ନ ଦେଇପାରିବ ତେଣୁ ଘରର ପ୍ରତ୍ୟେକ ସଭ୍ୟର ଏଥିରେ ବହୁତ ଭୂମିକା ରହିଛି।
1: ଶିଶୁର ବୃଦ୍ଧି ସହିତ ସ୍ତନ୍ୟପାନ ବି ସେମିତି ଆବଶ୍ୟକତା ରହିଛି, ତେବେ ଶିଶୁ ଆଉ ମା ଏଇ ଯୋଉ ସମ୍ପର୍କ ଗଢି ଉଠେ ବେଶ ସୁନ୍ଦର ସମ୍ପର୍କ, ସେଇଟା କେମିତି ଆପଣ ଅନୁଭବ କରନ୍ତି ଯାହାଫଳରେ କି ଆପଣ ଆମର ମା ମାନଙ୍କୁ କହିବେ, ନବଜାତ କରିଥିବା ମା ମାନଙ୍କୁ କହିପାରିବେ?
0: ମା ମାନଙ୍କୁ ଦେଖିବାକୁ ଗଲେ ସ୍ତନ୍ୟପାନ କରିବା ଦ୍ୱାରା ମା ଆଉ ଶିଶୁ ଭିତରେ ଯୋଉ ଗୋଟେ ଅତି ନିବିଡ଼ ସମ୍ପର୍କ ଯୋଉଟା ଥାଏ ସେଇ ସମ୍ପର୍କଟା ବଢି ଉଠେ, ଆଉ ମା ବୋଲି ସେ ତାର ପରିଚୟ ସେହି ସମୟରେ ପାଏ ଯେତେବେଳେ ସେ ସ୍ତନ୍ୟପାନ କରିବାର ସୁଯୋଗଟା ଭଲ ଭାବରେ ପାଇଥାଏ। ତେଣୁ ଯେକୌଣସି ମା ଟିଏ ଯେତେବେଳେ ପିଲାଟି ଜନ୍ମ ହେଉଛି ଜଲ୍ଦି ଯଦି କ୍ଷୀର ସ୍ତନ୍ୟପାନ କରାଇପାରୁଛି ତାହେଲେ ତାର ଗୋଟେ ମନ ଭିତରେ ସୃଷ୍ଟି ହୁଏ ଯେ ମୁଁ ଗୋଟେ ସୁସ୍ଥ ଶିଶୁକୁ ଜନ୍ମ ଦେଇଛି ଆଉ ସିଏ ସ୍ତନ୍ୟପାନ କରିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କରୁଛି, ତାର ଯୋଉ ବଣ୍ଡେଜଟା ତାର ଭିତରେ ଯୋଉ ସମ୍ପର୍କଟା ମାନେ ତାର ଗୁରୁତ୍ୱଟା ସେହି ସମୟରେ ସେ ଉପଲବ୍ଧି କରିଥାଏ।
1: ତେବେ ଏଇ ଯୋଉ ମାତୃ ସ୍ତନ୍ୟପାନ ସପ୍ତାହ ସମ୍ପର୍କରେ ଆମ ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ମାନଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ?
0: ମୋର ଗୋଟିଏ ମାତ୍ର ଆଉ ଖୁବ୍ ବିଶେଷ କରି ମୋର ମୟୂରଭଞ୍ଜ ଅଧିବାସୀ ମାନଙ୍କୁ କହିବା, ସେମାନେ ତାଙ୍କର ପାରିବାରିକ ସ୍ୱଚ୍ଛଳତା ମଧ୍ୟରେ ଯାହା ତାଙ୍କର ଅଛି ମା ମାନଙ୍କର ଯେତେବେଳେ ସ୍ତନ୍ୟପାନ କରିବା ପାଇଁ ସୁଯୋଗ ଦେବାକୁ ପ୍ରୋତ୍ସାହନ ଦେବାଟା ଖୁବ୍ ଭାବରେ ସେମାନେ ଗ୍ରହଣ କରିବା ଉଚିତ, ଆଉ ସେଇ ମା ଟି କେମିତି ତାର ଶିଶୁର ଯତ୍ନ ନେଇପାରିବ ତାକୁ ସମସ୍ତ ପ୍ରକାର ସାହାଯ୍ୟ ସହାନୁଭୂତି ଦେଖାଇବା ସେହି ସମୟରେ ବହୁତ ଭାବରେ ଦରକାର। ଆମ ମୟୂରଭଞ୍ଜବାସୀ ମାନେ ସେ ଦୃଷ୍ଟିରୁ ବହୁତ ସରଳ ଆଉ ସଂଯତ, ସେମାନେ ଏହିସବୁ ଜିନିଷର ସଚେତନତା ଆଣିଲେ ସେମାନେ ଖୁବ୍ ସହଜରେ ତାକୁ ଗ୍ରହଣ କରିଥାନ୍ତି, ଆଉ ତେଣୁ ଆମର ସ୍ୱାସ୍ଥ୍ୟ ସେବା ତାଙ୍କ ପାଖରେ ଠିକ୍ ସମୟରେ ପହଞ୍ଚି ଏସବୁ କାର୍ଯ୍ୟକ୍ରମ ଯଦି କରିବ ଆମ ମୟୂରଭଞ୍ଜବାସୀର ମା ମାନେ ନିଶ୍ଚିତ ଭାବରେ ଏହାର ସୁବିଧା ସହଯୋଗ ଉପଲବ୍ଧି କରିପାରିବେ।
1: ଏଇ ଯୋଉ ସ୍ତନ୍ୟପାନ ସମ୍ପର୍କରେ ଯୋଉ ତାର ସୁବିଧା ସୁଯୋଗ ରହିଛି ସବୁ,

0: ସେ ବିଷୟରେ ଟିକେ କୁହନ୍ତୁ।
1: ମା କ୍ଷୀରର ପ୍ରଥମ ସବୁଠୁ ଭଲ ଗୁଣ ହେଲା ଯେ ପ୍ରଥମ 24 ଘଣ୍ଟା 48 ଘଣ୍ଟା ଭିତରେ ଯୋଉ କ୍ଷୀରଟେ ବାହାରେ କଷ କ୍ଷୀର ସେଥିରେ ଖୁବ ଭଲ ପରିମାଣରେ ଆମର ରୋଗ ପ୍ରତିରୋଧକ ଶକ୍ତି ଥାଏ। ଯୋଉ ମା ମାନେ ତା ପିଲାଙ୍କୁ ଭଲ ଭାବରେ କ୍ଷୀର ଖୁଆଇ ପାରିଥାନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ବିକାଶ, ମାନସିକ ସ୍ତରର ବିକାଶ, ତା ସାଙ୍ଗରେ ତାଙ୍କର ପେଟ ରୋଗ, ଶରୀରର ଶ୍ୱାସ କେନ୍ଦ୍ର ରୋଗ ଏସବୁର ପରିମାଣ ଖୁବ କମ୍ ଥାଏ। ଅନେକ କ୍ଷେତ୍ରରେ ଦେଖାଯାଏ ଯେଉଁମାନେ ମା ମାନେ ଭଲ କ୍ଷୀର ଖୁଆଇଥାନ୍ତି ଛୁଆମାନଙ୍କୁ, ତାଙ୍କ ଛୁଆମାନଙ୍କର ଡାଇବେଟିସ୍ ଯୋଉ ରୋଗ ଆମର ବର୍ତ୍ତମାନ ଦେଖାହଉଛି, ଯୋଉମାନେ ଯୋଉ ମା ମାନେ ପିଲାମାନଙ୍କୁ ଭଲ କ୍ଷୀର ଖୁଆଇପାରିଥାନ୍ତି ତାଙ୍କ ଡାଇବେଟିସ୍ ରୋଗ ହେବାର ସମ୍ଭାବନା ବହୁତ କମ୍ ଥାଏ। ତାଙ୍କ ମାନସିକ ସ୍ତରରେ ଉନ୍ନତି ତ ଯଥେଷ୍ଟ ଭଲ ଭାବରେ ହୁଏ। ବହୁ ସମୟରେ ଦେଖାଯାଏ ଯୋଉ ଆଲର୍ଜି ରୋଗ ଯୋଉ ଥାଏ ଆମର ସବୁ ବିଭିନ୍ନ ପ୍ରକାର ଆଲର୍ଜି ବୋଲି ଆମେ କହୁ, ସେଗୁଡ଼ାକ ଏକ୍ଜିମା ହେଲା ଏହା ଏଗୁଡ଼ାକର ପ୍ରତିରୋଧ ଶକ୍ତି ମା କ୍ଷୀରରେ ଯଥେଷ୍ଟ ଥାଏ। ଆଉ ଗୋଟେ ଯୋଉ ପ୍ରକାର ହରମୋନ୍ସ ସବୁ ତିଆରି ହୁଏ ସେହି ସମୟରେ ମା କ୍ଷୀର ପିଲା ଟାଣିଲା ବେଳେ, ସେଇ ଯୋଗୁ ଜନ୍ମ ପରେ ମା ପାଖରୁ ଯୋଉ ଅଧିକ ରକ୍ତସ୍ରାବ ହେବା ଏସବୁ ଜିନିଷ ଅସୁବିଧା ମଧ୍ୟ ମା କ୍ଷୀର ଯଥେଷ୍ଟ ଖୋଇ ପାରୁଥିବା ମା ମାନଙ୍କ ପାଖରେ ଖୁବ କମ୍ ଦେଖାଯାଏ। ବିଶେଷ କରି ଯୋଉ ମା ମାନେ ଅଧିକ ଦିନ କ୍ଷୀର ଖୋଇଥାନ୍ତି 2-3 ବର୍ଷ ଧରିକି, ସେମାନଙ୍କ କ୍ଷେତ୍ରରେ ଦେଖାଦେଇଛି ଯେ ସେମାନଙ୍କ ପାଖରେ ସ୍ତ୍ରୀ ଲୋକ ଜନିତ ଯୋଉ କ୍ୟାନ୍ସର ରୋଗ ଥାଏ କର୍କଟ ରୋଗ ସେ ମାତ୍ରା ବହୁତ କମ୍ ଥାଏ। ଯଥା ବ୍ରେଷ୍ଟ କ୍ୟାନ୍ସର ହେଲା, ଓଭେରିର ଡିମ୍ବାଣୁର କ୍ୟାନ୍ସର ହେଲା, କିମ୍ବା ୟୁଟ୍ରସ୍ର କ୍ୟାନ୍ସର ହେଲା, ଏଗୁଡ଼ାର ମାତ୍ରା ଥିକ ବହୁତ କମ୍ ଥାଏ। ତା ଛଡ଼ା ହାର୍ଟ ଡିଜିଜ୍ରେ ମା ମାନେ ଏହି ପ୍ରକାର ମା ମାନଙ୍କର ଆକ୍ରାନ୍ତ ହେବାର ସମ୍ଭାବନା ବି ବହୁତ କମ୍। ଯୋଉ କ୍ୟାଲସିୟମ ଆବଶ୍ୟକତା ଥାଏ ଏଇ ମା ମାନେ ଯଥେଷ୍ଟ କ୍ଷୀର ଖୋଇଥିବା ମା ମାନଙ୍କ ପାଖରେ ହାଡ଼ରୁ କ୍ୟାଲସିୟମ ନଷ୍ଟ ହେବାର ସମ୍ଭାବନା ବି କମିଯାଇଥାଏ। ତେଣୁ ଏଗୁଡ଼ା ସବୁ ମା କ୍ଷୀର ଖୋଇବାର ଗୋଟେ ବଡ଼ ସୁବିଧା ଯୋଉଟାକି ମା ମାନେ ପରବର୍ତ୍ତୀ କ୍ଷେତ୍ରରେ ଜୀବନର ପରେ ସେଟା ଉପଲବ୍ଧି କରିପାରନ୍ତି।
2: ଯାହା ହଉ ଡାକ୍ତର ଦାସ, ଆଜି ଆପଣ ମାତୃସ୍ତନ୍ୟପାନ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
3: ହଉ, ବହୁତ କଥା ଆଲୋଚନା ହେଲା ବଡ଼ ଭାଇ, ଏଥର ଆସ ଗୋଟେ ଗୀତ ଶୁଣିବା ଆଉ।

0: ବ୍ୟବସାୟିକ ଭିତ୍ତିରେ ଫୁଲ ଚାଷ ଆଜିକାଲି ଖରାଦିନ ବର୍ଷାଦିନ ଶୀତଦିନ ସବୁ ଋତୁରେ ଫୁଲ ଉତ୍ପାଦନ କରିହେବ, କିନ୍ତୁ କିଛି କୌଶଳ ବି ଦରକାର। ତେବେ କେମିତି କରିବା ଏ ବିଷୟରେ ଆସ କଥା ହେବା ଆମର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସାଗରିକା ମୁନ୍ନାଙ୍କ ସହିତ।
1: ସାଗରିକା ମ୍ୟାଡାମ ନମସ୍କାର।
2: ନମସ୍କାର।
1: ଆମର ଯୋଉ ବିଭିନ୍ନ ଋତୁରେ ଫୁଲ ଚାଷ ହୁଏ ସେଇଟା କେମିତି କିସ କରିବା?
2: ଭଲ କ୍ୱେଶ୍ଚିନ୍ ପଚାରିଲେ। ଛଅଟା ଋତୁ ହେଲେ ବି ଆମେ ତିନିଟା ଋତୁ

0: ତୁରା ଚାଷ କରୁଛେ, ଚାଷ ପାଇଁ ଆମେ ତିନିଟା ଋତୁ ବ୍ୟବହାର କରୁଛେ। ତ ପ୍ରଥମ ତ ଆମର ଗ୍ରୀଷ୍ମ ଋତୁ, ଗ୍ରୀଷ୍ମ ଋତୁରେ ଆମେ ଆମର ଜିନିଆ, ଆଷ୍ଟର, ଡେଜି, କୋରିଓପ୍ସିସ୍, ଗେଣ୍ଡୁ ମଧ୍ୟ ଗ୍ରୀଷ୍ମ ଋତୁରେ ଚାଷ କରିପାରିବେ। ତାପରେ ଶୀତ ଦିନରେ ଆପଣଙ୍କର ସେବତୀ, ଗ୍ଲାଡିଓଲସ୍, ଗୋଲାପ, ଗେଣ୍ଡୁ ଏ ପ୍ରକାର ସବୁ ଫୁଲ ଚାଷ କରିପାରିବେ। ବର୍ଷା ଦିନରେ ମଲ୍ଲି, ଜୁଇ, ଜାଇ, ହରଗୌରା ଆଉ ପଦ୍ମ, କଇଁ ଏ ପ୍ରକାର ସବୁ ଫୁଲ ଚାଷ କରିପାରିବେ।
1: ତେବେ ବର୍ଷା ଋତୁରେ ବିଶେଷ କରି କି କି ଫୁଲ ଚାଷ ଆମେ କରିପାରିବା?
0: ଏହି ବର୍ଷା ଋତୁରେ ଆମେ ଆମର ଜୁଇ, ଜାଇ, ମଲ୍ଲି, ସୁଗନ୍ଧ ଯୁକ୍ତ ଫୁଲ, ହେନା, ମାଳତୀ, ଗୋଲାପ ମଧ୍ୟ କରିପାରିବା। ତା ସହିତ ଆମେ ଗେଣ୍ଡୁ ଫୁଲ ମଧ୍ୟ ବର୍ଷା ଋତୁରେ ଚାଷ କରିପାରିବା। ବିଶେଷ କରି ଆଜିକାଲି ଲୋକମାନେ ନିଜ ଘର ସାମ୍ନାରେ କୃତ୍ରିମ ପୋଖରୀ ତିଆରି କରି ତା ଦେହରେ ମଧ୍ୟ ପଦ୍ମ, କଇଁ ଫୁଲ ଚାଷ କରୁଛନ୍ତି।
1: ତେବେ ଗୋଲାପ ଫୁଲର ଯେଉଁ ସବୁ ନାମ ସବୁ ରହିଛି, ବିଭିନ୍ନ ପ୍ରକାର ଗୋଲାପ ରହିଛି ଉନ୍ନତ ମାନର, ସେସବୁ ବିଷୟ ଟିକେ କୁହନ୍ତୁ।
0: ଚାଷ ଯଦି ଆମେ କରିବା, ପ୍ରଥମେ ଆମେ ଦେଖିବା ଆମେ କୋଉ ଉନ୍ନତ କିସମର ମଞ୍ଜି ବା ଚାରା ବ୍ୟବହାର କରିବା। ସର୍ବପ୍ରଥମେ ଗୋଲାପ, ଗୋଲାପରେ ଆମେ ଅଭିସାରିକା, ପ୍ରିୟା, ପୁଷା ମୋହିତ, ପୁଷା କ୍ରିଷ୍ଟିଆନା, ମଧୋସ, ପାରାଡାଇସ୍ ଏହିସବୁ ଉନ୍ନତ କିସମର ଭେରାଇଟି ବ୍ୟବହାର କରିପାରିବା। ତାପରେ ଆପଣଙ୍କର ଗେଣ୍ଡୁରେ ଆମେ କ୍ରାଉନ୍ ଅଫ୍ ଗୋଲ୍ଡ, ଗୋଲ୍ଡେନ୍ ଏଜ୍, ସେରାକୋଲ, ଡବଲ୍ ଅରେଞ୍ଜ ଏହିସବୁ ଉନ୍ନତ କିସମ ବ୍ୟବହାର କରିପାରିବା। ସେବତୀରେ ଆମେ ମେଘଦୂତ, ଜ୍ୱାଲା, ଅନୋଖା, ଡ୍ରିମ୍ ଡେ, ସୁଇଟ୍ ହାର୍ଟ ଏସବୁ ପ୍ରକାର ସେବତୀ, ଉନ୍ନତି କିସମର ସେବତୀ ବ୍ୟବହାର କରିପାରିବା। ତାପରେ ଆପଣଙ୍କର ରଜନୀଗନ୍ଧାରେ ସ୍ୱର୍ଣ୍ଣରେଖା, ରଜତରେଖା ଏସବୁ କିସମ ବ୍ୟବହାର କରିପାରିବା। ମଲ୍ଲିରେ ବି ଆପଣ ମୋହରା, ଆପଣଙ୍କର ମୋତି, ଖୋୟା ଏସବୁ ପ୍ରକାରର ଉନ୍ନତ କିସମର ମଲ୍ଲି ଚାଷ କରିପାରିବେ।
1: ଯେତେବେଳେ ବର୍ଷ ସାରା ବାହାରୁଥିବା ଫୁଲକୁ ଆମେ ଫୁଲ ଚାଷ ରୂପେ ଗ୍ରହଣ କରିପାରିବା କି ନାହିଁ?
0: ନିଶ୍ଚୟ କରିପାରିବା ସାର୍, କାରଣ ଯଦି ଯୋଉ ଫୁଲ ଗୁଡା ବର୍ଷ ସାରା ବାହାରୁଛି ସେ ଫୁଲକୁ ଆମେ ଆମର ବିଭିନ୍ନ ସାମାଜିକ ପର୍ବ, ସାଜସଜ୍ଜା ଯେମିତି ବିବାହ ବ୍ରତ, ବିଦ୍ୟା ଅନୁଷ୍ଠାନ ଏହିସବୁ ଜାଗାରେ ଆମର ଫୁଲର ଚାହିଦା ରହିଛି। ତେଣୁ ଏହିସବୁ ଜାଗାରେ ଆମେ ଫୁଲ ବ୍ୟବହାର କରିପାରିବା। ଏତଦ୍ ବ୍ୟତୀତ ଆମେ ଫୁଲରୁ ତାର ସୁଗନ୍ଧ, ତାର ତୈଳ ଆଉ ଆହୁରି ମଧ୍ୟ ବହୁତ ମୂଲ୍ୟବାନ ଉତ୍ପାଦନ ବାହାରୁଛି ଯାହା ଆମେ ସବୁ ବିଦେଶକୁ ରପ୍ତାନୀ କରୁଛେ। ତ ଏହିସବୁ ପାଇଁ ବର୍ଷ ସାରା ବାହାରୁଥିବା ଫୁଲକୁ ଫୁଲ ଚାଷ ହିସାବରେ ଗ୍ରହଣ କରିପାରିବା।
1: ତେବେ ଫୁଲ ଚାଷ କରିବାର ପଦ୍ଧତି ସବୁ କିସ କିସ ରହିଛି?
0: ସର୍ବପ୍ରଥମେ ଆମେ ଦେଖିବା ମାଟିଟା ଆମର କେମିତିଆ। ମାଟି ବାଲିଆ ଦୋରସା ମାଟି ଯଦି ହେଇଥିବ ତାହା ଫୁଲ ଚାଷ ପାଇଁ ଉପଯୋଗୀ। ଆଉ ଯଦି ମାଟିରେ ଆମର ଅମ୍ଳ ଭାଗ କିମ୍ବା କ୍ଷାରି ଭାଗ ନିରକ୍ଷ ହେଇଥିବ, ମାନେ ଆପଣଙ୍କର ନ୍ୟୁଟ୍ରାଲ ହେଇଥିବ, ତାହେଲେ ସେଇ ମାଟିଟା ଆପଣଙ୍କର ଫୁଲ ଚାଷ ପାଇଁ ଉପଯୋଗୀ। ତେଣୁ ଆମେ ଜାଣିବା କିପରି ଯେ ଆମର ମାଟିଟା ନ୍ୟୁଟ୍ରାଲ କିମ୍ବା ନିରପେକ୍ଷ, ଏହାକୁ ଜାଣିବା ପାଇଁ ଆମେ ଆମର ନିକଟତଃ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୌଣସି କୃଷି ବିଶେଷଜ୍ଞ ପାଖକୁ ଯୋଗାଯୋଗ କରି ମାଟି ପରୀକ୍ଷା କରିନେବା। ତାପରେ ମାଟି ପରୀକ୍ଷା କରିସାରିଲା ପରେ ଯଦି ଆମେ ଜାଣିବା ମାଟିରେ କିଛି ଅମ୍ଳ ଭାଗ ବେଶୀ ଅଛି ତାହେଲେ ଆମେ ଲାଇମ୍ ପ୍ରୟୋଗ କରିବା, ଯଦି ମାଟିରେ କ୍ଷାରି ଭାଗ ବେଶୀ ଅଛି ତାହେଲେ ଆମେ ଜିପ୍ସମ୍ ପ୍ରୟୋଗ କରିବା। ଇଏ ତ ଗଲା ଆପଣଙ୍କର ମାଟି। ତାପରେ ଆମେ ଉନ୍ନତ କିସମର ଫୁଲ ବ୍ୟବହାର କରିବା। ତାପରେ ଦେଖିବା ଆମେ କୋଉ ସମୟରେ ଫୁଲଟାକୁ ଲଗେଇବା। ଯଦି ଶୀତ ଦିନିଆ ହେଇଥିବ ତାହେଲେ ଆମେ ତାକୁ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସ ଭିତରେ ଲଗେଇବା। ଯଦି ଗ୍ରୀଷ୍ମ ଦିନିଆ ହେଇଥିବ ତାହେଲେ ଆମେ ତାକୁ ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଲଗେଇବା। ଯଦି ସିଏ ବର୍ଷା ଦିନିଆ ହେଇଥିବ ତାହେଲେ ମଇ କିମ୍ବା ଜୁନ୍ ମାସରେ ଲଗେଇବା। ଇଏ ତ ଗଲା ଆପଣଙ୍କର ଲଗେଇବାର ସମୟ। ତାପରେ ଆମେ ଦେଖିବା ଯେ ଆମର ଜମିକୁ କେମିତି ପ୍ରସ୍ତୁତ କରିବା। ଜମିକୁ ପ୍ରସ୍ତୁତ କରିବା ପାଇଁ ଆମେ ଜମିକୁ ଭଲ ଭାବରେ ଚାଷ କରି ତା ଦେହରେ ଆମେ 30 ଟନ୍, ଗୋଟେ ହେକ୍ଟର ପ୍ରତି 30 ଟନ୍ ଆପଣଙ୍କର ଖତ କିମ୍ବା ସଢା ଗୋବର ଖତ ଦେଇ ଜମିକୁ ଭଲ ଭାବରେ ତିଆରି କରିବା। ତାପରେ ବିଲରେ ଆମେ 400 ଗ୍ରାମ ସୁପର ଫସ୍ଫେଟ୍ ଆଉ 400 ଗ୍ରାମ DAP ଦେଇକି ଆମେ ଜମିକୁ ତିଆରି କରିବା। ତାପରେ ଆମେ ଗଛକୁ ତାର ଯୋଉ ଫୁଲ ଗଛ ପାଇଁ ଯେମିତି ତାର ଦୂରତା ଦରକାର ସେତିକି ଦୂରତାରେ ଲଗେଇବା। ଯେମିତିକି ଆମେ ଆମର ଗେଣ୍ଡୁରେ ଗୋଟେ ଫୁଟ ଦେଇକି ମଧ୍ୟ ଦୂରତାରେ ଗଛ ଲଗେଇ ପାରିବା। ଗଛ ଲଗେଇବାର 20 ଦିନ ପରେ ଆମେ ପ୍ରତି ବର୍ଗ ମିଟରରେ 10 ଗ୍ରାମ ଲେଖାଏଁ ୟୁରିଆ ଦବା। ତାପରେ ଗଛ ହେଇସାରିଲା ପରେ ଆମେ ବହୁତ କମ୍, ମାନେ ଆମମାନଙ୍କର 2 ଭାଗ ଯଦି ୟୁରିଆ ସ୍ପ୍ରେ କରିବା ତାହେଲେ ଗଛଟା ଭଲ ବଢିବ ଆଉ ଫୁଲ ମଧ୍ୟ ବଡ ଆକାରରେ ହବ।
1: ଗୋଲାପ ଗଛକୁ ସେମିତି କେତେ ଛାଡି ଲଗେଇବା?
0: ଗୋଲାପ ଗଛ ଟିକେ ବଡ଼, ତେଣୁ ଆମେ ଗୋଲାପ ଗଛକୁ ଟିକେ ଆମର 2 ଫୁଟ 2 ଫୁଟ ଆକାରରେ ବି ଦୂରରେ ବି ଯଦି ଲଗେଇବା ତାହେଲେ ସେ ଭଲ ଅମଳ ଦେବ।
1: ମଲ୍ଲି ଗଛଟା
0: ହଉଛି ଗୋଟେ ଡେଙ୍ଗା କିସମର ଥାଏ, ଗୋଟେ ଗେଡ଼ା କିସମର ଥାଏ। ଯଦି ଡେଙ୍ଗା କିସମର ହେଇଥିବ ତାହେଲେ ଆମେ ଟିକେ ଅଧିକ ଦୂରତାରେ ଲଗେଇବା, ଆଉ ଯଦି ଗେଡ଼ା କିସମର ହେଇଥିବ ତାହେଲେ ଆମେ କମ୍ ଦୂରତାରେ ଲଗେଇବା।
1: ତେବେ ଗଛ ଲଗେଇବା ପରେ ତାର ପରବର୍ତ୍ତୀ ଯତ୍ନ କେମିତି କିସ ନବା?
0: ଗଛ ଲଗେଇ ଦେବାଟା ହଉଛି ବହୁତ ସହଜ କାମ, କିନ୍ତୁ ତାପରେ ଆମେ ଦେଖିବା ଯେ ତାକୁ ପରବର୍ତ୍ତୀ ଯତ୍ନ କେମିତି ନବା। ସର୍ବପ୍ରଥମେ ଗଛର ବହୁତ ଗୁଡ଼ିଏ ପରବର୍ତ୍ତୀ ଯତ୍ନ ରହିଛି, ଯେମିତିକି କଳି ଭାଙ୍ଗିବା। କଳି ଭାଙ୍ଗିବା ମାନେ ହଉଛି ଯୋଉ ଛୋଟ ଗଛରେ ଫୁଲର କଢ଼ ଆସିଯାଏ ସେ କଢ଼ ଗୁଡ଼ାକୁ ଭାଙ୍ଗିଦେବା, ତାକୁ କହନ୍ତି କଳି ଭାଙ୍ଗିବା। ଏହାଦ୍ୱାରା କଣ ହୁଏ, ଗଛର ଶାଖା ପ୍ରଶାଖା

0: ଆଉ ଫୁଲ ମଧ୍ୟ ବଡ ହୁଏ,
1: ବେଶୀ ଡାଳ ବାହାରିବ ଆଉ
0: ହଁ ତାର ଶାଖା ପ୍ରଶାଖା ବଢିଯିବ, ଆଉ ଏହା ଦ୍ଵାରା କଣ ହୁଏ କି ଗଛର ଅମଳ ବି ବଢିଯାଏ। ତାପରେ ଏହା ବିଶେଷ କରି ସବୁ ଫୁଲ ପାଇଁ ନୁହେଁ, ସବୁ ଫୁଲରେ ଆମେ କଳି ଭାଙ୍ଗି ପାରିବାନି। ବିଶେଷ କରି ଆପଣଙ୍କର ଗେଣ୍ଡୁ କିମ୍ବା ସେବତୀ ଫୁଲ ଚାଷ କରୁଥିବେ ତାହେଲେ କଳି ଭାଙ୍ଗିବାଟା ଆମର ନିହାତି ଆବଶ୍ୟକ। ତାପରେ ଆସନ୍ତୁ କାଣ୍ଟ ଛାଣ୍ଟ। କାଣ୍ଟ ଛାଣ୍ଟ ମାନେ ହଉଛି ଆପଣ ମାନେ ଅନାବଶ୍ୟକ ଯୋଉଟା ମାନେ ଡାଳ ଥାଏ କିମ୍ବା କୋଉ ଡାଳ ଶୁଖିଯାଇଛି ତାକୁ କାଟିବାକୁ କହନ୍ତି କାଣ୍ଟ ଛାଣ୍ଟ। କାଣ୍ଟ ଛାଣ୍ଟ କଲେ କଣ ହୁଏ, ନୂଆ ବଳିଷ୍ଠ ଡାଳ ବାହାରେ ଆଉ ଫୁଲ ମଧ୍ୟ ବଡ ହୁଏ। ଆଉ ଏହା ଆମେ ବିଶେଷ କରି ଗୋଲାପ, ମନ୍ଦାର, ମଲ୍ଲି ଏସବୁ ଜାତିର ଫୁଲରେ ବ୍ୟବହାର କରିଥାଉ କାଣ୍ଟ ଛାଣ୍ଟ।
1: ତେବେ ଆସିବା ବର୍ତ୍ତମାନ ରୋଗ ପୋକ, କାରଣ ଆମର ଫୁଲ ଗଛରେ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଏବଂ ପୋକ ହୋଇଥାଏ, ସେ ବିଷୟରେ କେମିତି ଆମର ଚାଷୀମାନେ ଅବଗତ ହେବେ ଏବଂ ତାର ପ୍ରତିକାର କେମିତି କରିବେ?
0: ରୋଗ ଆଉ ପୋକ ଇଏ ତ ହଉଛି ଏମାନେ ଅନିଷ୍ଟକାରୀ ଯାହାକି ଗଛକୁ ନଷ୍ଟ କରିଦିଏ। ତେଣୁ ଏହି ଆମର ଫୁଲ ଚାଷରେ ବିଶେଷ କରି ଆମେ ଅଗପୋଡ଼ା ରୋଗ, ପାଉଁଶିଆ ରୋଗ, କଳାଦାଗ ରୋଗ ଏହିସବୁ ରୋଗ ହେଇଥାଏ। ଅଗପୋଡ଼ା ରୋଗ ମାନେ କହିଲେ ଗଛଟା ଅଗରୁ ପୋଡ଼ିଯାଇ ଶୁଖିଯାଏ ଆଉ ଧୀରେ ଧୀରେ ଗଛଟା ମରିଯାଏ। ଯଦି ଅଗପୋଡ଼ା ରୋଗ ହଉଥିବ ତାହେଲେ ଆମେ 3 ଗ୍ରାମ ମାଙ୍କଜେବ ଗୋଟେ ଲିଟର ପାଣିରେ ମିଶେଇକି ତାକୁ ଯଦି ସ୍ପ୍ରେ କରିବା ତାହେଲେ ଏଇ ଯୋଉ ଅଗପୋଡ଼ା ରୋଗଟା କମିଯିବ। ତାପରେ ଆସନ୍ତୁ ପାଉଁଶିଆ ରୋଗ। ପାଉଁଶିଆ ରୋଗ କହିଲେ ଆମେ ଦେଖିବା ଯେ ପତ୍ରର ଉପର ଭାଗରେ ଗୋଟିଏ ପାଉଡର ଟାଇପ୍ ଜିନିଷଟେ ଅଣସ୍ତର ହେଇ ରହିଯିବ, ତାହେଲେ ଜାଣିବା ପାଉଁଶିଆ ରୋଗ ହେଇଛି। ଆଉ ଯଦି ପାଉଁଶିଆ ରୋଗ ହେଇଛି ତାହେଲେ ଆମେ ବେନୋମେଲ 2 ଗ୍ରାମ ଗୋଟେ ଲିଟର ପାଣିରେ ମିଶେଇକି ତାକୁ ସ୍ପ୍ରେ କରିବା ଯଦି ତାହେଲେ ଏଇ ରୋଗଟା କମିଯିବ। ଯଦି ଆମେ ଦେଖିବା ପତ୍ରରେ କଳା କଳା ଦାଗ ହଉଛି ତାହେଲେ ହଉଛି ସେ କଳା ଦାଗ। ଯଦି କଳା ଦାଗ ହଉଛି ଆମେ ଇଣ୍ଡୋଫିଲ 45 ନାମକ ଗୋଟେ ଔଷଧ ଯାହା 2 ଗ୍ରାମ ଗୋଟେ ଲିଟର ପାଣିରେ ମିଶେଇକି ଯଦି ସ୍ପ୍ରେ କରିବା ତାହେଲେ କଳାର ଦାଗ ହଉଥିବା ପତ୍ର ଗୁଡା ଠିକ ହେଇଯିବ। ତାପରେ ଆସନ୍ତୁ ପୋକ। ଫୁଲ ଚାଷରେ ପୋକ କହିଲେ ଆମର ଲାଲ ବୁଢିଆଣୀ କିମ୍ବା ଆପଣଙ୍କର ଯୋଉ ପୋକ କିମ୍ବା ଥ୍ରିପ୍ସ ଏଇସବୁ ପ୍ରକାରର ପୋକ ଲାଗେ। ଏଇ ଯଦି ପୋକ ଲାଗୁଥିବ ତାହେଲେ ଆମେ 2 ଗ୍ରାମ ରୋଗର ଯଦି ଗୋଟେ ଲିଟର ପାଣିରେ ମିଶେଇକି ସ୍ପ୍ରେ କରିବା ତାହେଲେ ଏଇସବୁ ପୋକ ଲାଗିବା କମିଯିବେ। ତାପରେ ଆମେ ଦେଖିବା ଉଇ। ଉଇ ଗୋଟେ ପୋକ ଯାହା ଫୁଲ ଚାଷରେ ଦେଖାଦିଏ। ଯଦି ଉଇ ଲାଗୁଥିବେ ତାହେଲେ ଆମେ 2 ଗ୍ରାମ କ୍ଲୋରୋପାଇରିପସ୍ ଯଦି ଗୋଟେ ଲିଟର ପାଣିରେ ମିଶେଇକି ସ୍ପ୍ରେ କରିବା ତାହେଲେ ଉଇର ଆକ୍ରମଣ କମିଯିବ।
1: ହଁ, ଇଏ ତ ଗଲା ରୋଗ ପୋକ କଥା। ବିକ୍ରିଟା କେମିତି କିସ ଆମେ କରିପାରିବା?
0: ବିକ୍ରି କହିଲେ ଯଦି ଆମେ ଫୁଲର ବହୁତ ଚାହିଦା ରହିଛି, ଦୈନନ୍ଦିନ ଦିନରେ ବି ମାନେ ଚାହିଦା ରହିଛି, ଆମେ ପୂଜା କରୁଛେ, ଆମେ କିଛି ବିବାହ ବ୍ରତରେ ସାଜସଜ୍ଜାରେ ବ୍ୟବହାର କରୁଛେ, ତ ଯଦି ଫୁଲ ବିକ୍ରି କରିବା ତାହେଲେ ଆମେ ଫୁଲକୁ ମାଳ ତିଆରି କରିକି ଯଦି ବିକ୍ରି କରିବା ତାହେଲେ ବି ମାନେ ଭଲ ଲାଭ ହବ। ଯଦି ଆମେ ଫୁଲତୋଡ଼ା କହିଲେ ଆପଣଙ୍କର ସବୁ ଜାଗାରେ ଫୁଲତୋଡ଼ା ତିଆରି, କୌଣସି ବି ଯଦି ସୋସିଆଲ ଫଙ୍କସନ୍ ହଉଥିବ, ସାମାଜିକ ପର୍ବ, ସେଇଥିରେ ଆମେ ଫୁଲତୋଡ଼ାର ଆବଶ୍ୟକତା ଦେଖିଥାଉ। ତେଣୁ ଫୁଲତୋଡ଼ା କରି ଆମେ ବିକ୍ରି କରିପାରିବା। ଆଉ ଯଦି ପାଖରେ ଯଦି କିଛି ବଡ ସହର ଅଛି ତାହେଲେ ସେଠିକୁ ମଧ୍ୟ ଆମେ ରପ୍ତାନୀ କରି ବିକ୍ରି କରିପାରିବା।
1: ଶେଷରେ ଏଇ ଫୁଲ ଚାଷକୁ ନେଇ ଆପଣ କଣ କହିବା ପାଇଁ ଚାହିଁବେ?
0: ଶେଷରେ ମୁଁ ଏତିକି କହିବାକୁ ଚାହୁଁଛି ଆମର ମୟୂରଭଞ୍ଜ ଜିଲ୍ଲା ଚାଷୀ ଭାଇ ଭଉଣୀ ମାନଙ୍କୁ ଯେ ଫୁଲ ଯିଏକି ଆମର ପ୍ରକୃତିର ସୌନ୍ଦର୍ଯ୍ୟ ବଢାଏ ଆଉ ଆମକୁ ଶାନ୍ତି ଦେଇଥାଏ ତାକୁ ମଧ୍ୟ ଆମେ ଚାଷ କରି ଗୋଟେ ସ୍ୱରୋଜଗାର ମାଧ୍ୟମ ହୋଇପାରିବା।
1: ଯାହା ହଉ ସାଗରିକା ମ୍ୟାଡାମ, ଆଜି ଆପଣ ଫୁଲ ଚାଷ ଲାଭଦାୟକ ଏ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଚାଷୀ ଭାଇମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
2: ସବୁଦିନ ଭଳି ଆଜି ମଧ୍ୟ ଆମେ ନିବେଦନ କରିବା, ଆପଣମାନେ ଆପଣଙ୍କର ନିଜର ଅନୁଭୂତି ବା ସାଇ ପଡ଼ିଶାର କେହି ସୁବିଧା ଅସୁବିଧା କଥା ସବୁ କଥା ଆମକୁ ଲେଖିକି ଜଣେଇ ପାରିବେ।
1: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ସନ୍ଧ୍ୟାର ଶୁଭେଚ୍ଛା ଜଣାଇ ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ପରବର୍ତ୍ତୀ କଥାଚିତ୍ର ଏଇ ଆମ ସଂସାର, କଣ୍ଠଶିଳ୍ପୀ ହୈମନ୍ତୀ ଶୁକ୍ଳା ଏବଂ ଅକ୍ଷୟ ମହାନ୍ତି।

ଶ୍ରୋତାବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଆଜିର ଆଲୋଚନାର ବିଷୟ ରହିଛି ଶିଶୁ ପାଇଁ ମା କ୍ଷୀରର ଉପାଦେୟତା। ଶ୍ରୋତାବନ୍ଧୁ, ପରିବାରରେ ଯେତେବେଳେ ପିଲାଟିଏ ଜନ୍ମ ହୁଏ ସେତେବେଳେ

0: ପରିବାରରେ, ବାହାରେ, ପାଖ ପଡ଼ିଶାରେ, ସବୁଆଡ଼େ ହସ ଖୁସିର ଲହରୀ ଖେଳିଯାଏ। ସମସ୍ତେ ଚାହାନ୍ତି ତାଙ୍କ ପରିବାରରେ ଏକ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ହେଉ। ଶିଶୁଟିଏ ଜନ୍ମ ହେଲା ପରେ ଶିଶୁଟି କିଭଳି ସୁସ୍ଥ ସବଳ ରହିବ, ସେଥିପାଇଁ ମା ସ୍ତନ୍ୟପାନକୁ ବିଶେଷ ଗୁରୁତ୍ୱ ଦିଆଯାଏ। କାରଣ ଶିଶୁର ସମସ୍ତ ପୋଷଣ ଖାଦ୍ୟ ସେଇ ମା କ୍ଷୀରରୁ ହିଁ ମିଳିଥାଏ। ତେଣୁ କୁହାଯାଏ ମା କ୍ଷୀର ଶିଶୁ ପାଇଁ ଅମୃତ। ତେବେ ଆସନ୍ତୁ ଶୁଣିବା ଏଇ ମା କ୍ଷୀରର ଉପାଦେୟତା ସମ୍ପର୍କରେ। ଏ ସମ୍ପର୍କରେ କହୁଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶଶିକାନ୍ତ ସେଠୀ।
1: ସ୍ତନ୍ୟପାନ ହେଉଛି ଶିଶୁ ପାଇଁ ଅମୃତ। ସ୍ତନ୍ୟପାନ ଗୋଟେ ସର୍ବୋତ୍କୃଷ୍ଟ ଖାଦ୍ୟ ଶିଶୁମାନଙ୍କ ପାଇଁ। ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଖାଲି ସ୍ତନ୍ୟପାନ କରାଇବା, 6 ମାସ ପରଠୁ ସ୍ତନ୍ୟପାନ ସହିତ ଅନ୍ୟାନ୍ୟ ନ୍ୟୁଟ୍ରିସିୟସ୍ ଖାଦ୍ୟ ଅଛି ତା ସାଙ୍ଗରେ ଟିକେ ଟିକେ କରି ଷ୍ଟାର୍ଟ କରିବା, ଏବଂ ମିନିମମ୍ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନକୁ କଣ୍ଟିନ୍ୟୁ କରିବା ମା ଅଧ୍ୟ ଖାଦ୍ୟ ସାଙ୍ଗରେ। ଇଏ ହେଲା ସ୍ତନ୍ୟପାନର ପ୍ରକୃତ ଉଦ୍ଦେଶ୍ୟ। ଜନ୍ମ ପରେ ପରେ ଆମେ କେତେଗୁଡ଼ା ଜିନିଷ ଦେଖୁଛୁ ଯେଉଁଗୁଡ଼ାକ ନର୍ମାଲ ଡେଲିଭରି ହେଉଛନ୍ତି, ସେଇ କ୍ଷେତ୍ରରେ ସ୍ତନ୍ୟପାନର ବିଶେଷ ପ୍ରୋବ୍ଲେମ୍ ହେଉନାହିଁ। ବଟ୍ ଆପଣମାନେ ବର୍ତ୍ତମାନ ଦେଖୁଥିବେ ଯେ ସିଜେରିଆନ୍ ସେକ୍ସନ୍ ବା ପେଟ କାଟି ଅପରେସନ୍ କରି ପିଲା ବାହାର କରିବାର ହାର ବହୁତ ବଢ଼ିଯାଉଛି। ତ ଏହି ଦୃଷ୍ଟିରୁ ଅପରେସନ୍ ପରେ ମା'ମାନେ ରେଡି ହେଇପାରୁନାହାନ୍ତି ସ୍ତନ୍ୟପାନ କରିବା ପାଇଁ। ସେଥିପାଇଁ କୁହାଯାଇଛି ଯେ ପ୍ରଥମ ଅଧଘଣ୍ଟା ଭିତରେ ଯେଉଁମାନେ ନର୍ମାଲ ଡେଲିଭରି ହେଉଛନ୍ତି ଏବଂ ପ୍ରଥମ ଘଣ୍ଟେରୁ 4 ଘଣ୍ଟା ଭିତରେ ଯେଉଁମାନେ ସିଜେରିଆନ୍ ସେକ୍ସନ୍ ହେଉଛନ୍ତି ସେମାନେ ସ୍ତନ୍ୟପାନ କରିବା ଉଚିତ। ସେଇ ଯେଉଁ ସିଜେରିଆନ୍ ସେକ୍ସନ୍ ମାନେ ସେମାନେ ରେଡି ହେଇପାରୁନାହାନ୍ତି, ତାପରେ ଯଦି ଆମେ ସେହି ସମୟରେ ଆରମ୍ଭ ନ କରୁଛୁ ତାହେଲେ ଧୀରେ ଧୀରେ ପିଲାର ଯେଉଁ ରିଫ୍ଲେକ୍ସ ରହୁଛି, ପିଲାଙ୍କର ଜନ୍ମ ହେଲା ପରେ ସେ ବହୁତ ଆକ୍ଟିଭ୍ ଥାଏ, ସେତେବେଳେ ଯଦି ଆମେ କ୍ଷୀର ଲଗାଇବୁ ତାହେଲେ ସେ କ୍ଷୀର ଭଲକରି ଖାଇବ। ଆଉ ଯଦି ଆମେ ସେତେବେଳେ ନ ଲଗାଇଲୁ ଧୀରେ ଧୀରେ ସେ ସୁପ୍ତ ଅବସ୍ଥା ପଳାଇବ, ସ୍ଲୋ ହେଇଯିବ ତାର ରିଫ୍ଲେକ୍ସ, ଏଣ୍ଡ ପୁଣି ଆଉ ଥରେ କ୍ଷୀର ଖାଇଲା ବେଳକୁ ଆଭରେଜଲି ଦେଖାଯାଇଛି 40 ଘଣ୍ଟା ଲାଗିଯାଉଛି। ତେଣୁ ଏତେ ଟାଇମ୍ ପରେ ଯଦି କ୍ଷୀର ସିଏ ନ ଟାଣୁଛି ତାହେଲେ ମାଆର କ୍ଷୀର ଯେଉଁ ସିକ୍ରେସନ୍ ହେବାର କେପାବିଲିଟି ବି ଧୀରେ ଧୀରେ କମିଯାଉଛି, ଏଣ୍ଡ ମାଆମାନେ ବାୟାସ ହେଇ ଅନ୍ୟ ଜିନିଷ ଖୋଇବା ପାଇଁ ବାଧ୍ୟ ହେଇଯାଉଛନ୍ତି, ସ୍ଥଳ ବିଶେଷରେ ନିଜେ ଇଣ୍ଟରେଷ୍ଟ ବି ଖୋଉଛନ୍ତି। ସେଇଥିପାଇଁ ବ୍ରେଷ୍ଟ ମିଲ୍କ ଫେଲିୟର ବା ବ୍ରେଷ୍ଟ ଯେଉଁ କ୍ଷୀର ସ୍ତନ୍ୟପାନର ଯେଉଁ ଆମେ ବିଫଳତା ଦେଖାଦେଉଛି, ଆପଣ ଜାଣିଲେ ଦୁଃଖ ଲାଗେ। ବର୍ତ୍ତମାନ ସୁଦ୍ଧା ଆମ ଇଣ୍ଡିଆରେ ଆମେ ଓନ୍ଲି 55% କେସ୍ରେ କ୍ଷୀର ସ୍ତନ୍ୟପାନ କରିପାରୁଛୁ, ଯେଉଁଟାକି ଗୋଟେ ବଡ଼ ଚିନ୍ତାର ବିଷୟ। ଯେ ଆମେ 100ଟା ଡେଲିଭରି ହେଲେ ସେଥିରେ ଓନ୍ଲି 55% କେସ୍ରେ ଆମେ ସ୍ତନ୍ୟପାନ କରୁଛୁ, କିନ୍ତୁ ଆହୁରି 100% ପହଞ୍ଚିବାକୁ ଆମକୁ ବହୁତ ସମୟ ଲାଗିବ। ତେଣୁ ତେବେ ବର୍ତ୍ତମାନ ଇଣ୍ଡିଆରେ ଆମେ ଗୋଟେ ଟାର୍ଗେଟ୍ ବର୍ତ୍ତମାନ ଦିଆଯାଇଛି ଯେ 2025 ପର୍ଯ୍ୟନ୍ତ ଆମେ 65%କୁ ଯେମିତି ସ୍ତନ୍ୟପାନ ହାର ପହଞ୍ଚାଇ ପାରିବା। ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରଥମରୁ ଜନ୍ମ ହେଲାରୁ 6 ମାସ ପର୍ଯ୍ୟନ୍ତ ପ୍ଲସ୍ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ପିଲାମାନଙ୍କ ପାଇଁ ବହୁତ ସବୁଠୁ ଭଲ ଖାଦ୍ୟ। ତା'ର ରୋଗ ପ୍ରତିରୋଧ କରିବା ଶକ୍ତି ସ୍ତନ୍ୟପାନ କରିଥିବା ବେବିମାନଙ୍କର ବହୁତ ବେଶୀ। ତରଳ ଝାଡ଼ା, ନିମୋନିଆ, ସାଧାରଣ ଥଣ୍ଡା କାଶ, ଏସବୁ ରୋଗ କିମ୍ବା ଅନ୍ୟାନ୍ୟ ରୋଗ ଯେଉଁ ଅଛି ତାକୁ ବି ସେ ସ୍ତନ୍ୟପାନ ସ୍ତନ୍ୟପାନ କଲେ ପ୍ରୋଟେକ୍ସନ୍ ଦେଉଛି। ଏବେ ଦେଖାଯାଇଛି ଯଦି ବଡ଼ ହେଲା ପରେ ପିଲାମାନଙ୍କର ଯେଉଁ ବଡ଼ ବଡ଼ ରୋଗ ହେଉଛି ଯେମିତି ହାର୍ଟ ଡିଜିଜ୍, ଡାଇବେଟିସ୍, ଅନ୍ୟ ବଡ଼ ବଡ଼ କ୍ୟାନ୍ସର ଇଭିନ୍, ଏସବୁ ରୋଗକୁ ବି ଯିଏ ସ୍ତନ୍ୟପାନ କରାଇଥିବା ବେବି ଯେଉଁମାନେ ଭଲ ସ୍ତନ୍ୟପାନ କରାଇଥାନ୍ତି ପିଲାବେଳେ, ତ ସେମାନଙ୍କର କମ୍ ହେଉଛି। ବଡ଼ ହେଲା ପରେ ବି ସ୍ତନ୍ୟପାନ ଆମକୁ ବହୁତ ଭଲ ପ୍ରୋଟେକ୍ସନ୍ ଦେଉଛି। ଆଉ ଦ୍ୱିତୀୟ ଜିନିଷ ହେଉଛି ଯେ ପିଲାମାନଙ୍କର ଯେଉଁ IQ, ଯେଉଁମାନେ ସ୍ତନ୍ୟପାନ କରାନ୍ତି ତାଙ୍କର IQ ବହୁତ ଭଲ। ସେଥିପାଇଁ ଯେଉଁମାନେ ସ୍ତନ୍ୟପାନ କରିଥାନ୍ତି ବେବି ସେମାନେ ବହୁତ ଉଚ୍ଚ ଲେଭେଲ୍ରେ ପ୍ରତିଷ୍ଠିତ ହେବାର ଲକ୍ଷ୍ୟ କରାଯାଇଛି। ସେଥିପାଇଁ କୁହାଯାଏ ଯେ ସ୍ତନ୍ୟପାନ କରିଥିବା ଲୋକ ଭବିଷ୍ୟତରେ ହେଲ୍ଦି ଆଣ୍ଡ ୱେଲ୍ଦି ବି ହେଉଛି। ୱେଲ୍ଦି ମାନେ ଯେ ସେ ଭଲ ଜ୍ଞାନ ଅର୍ଜନ କରୁଛି, ଭଲ ତାଦ୍ୱାରା ସରସ୍ୱତୀ ଲକ୍ଷ୍ମୀ ତାକୁ ବ୍ଲେସିଂସ ଦେଉଛନ୍ତି, ତେଣୁ ସିଏ ଉପରେ ରହିଲେ ଆପଣଙ୍କୁ ବହୁତ ଭଲ ୱେଲ୍ଦି ବି ଭଲ ରହିକି ରହିପାରୁଛି ସିଏ। ତ ଇଏ ଶିଶୁମାନଙ୍କର ଯେଉଁ ଗଠନ, ବ୍ରେନ୍ ହେଉ, ଶାରୀରିକ ଗଠନ ହେଉ, ଆପଣ ଯେକୌଣସି ଜିନିଷର ପ୍ରତ୍ୟେକର ଗଠନ ସଂକ୍ରାନ୍ତୀୟ ଯେତେ ଜିନିଷ ଅଛି ବ୍ରେଷ୍ଟ ମିଲ୍କରେ ଭରପୁର ରହିଛି। ତେଣୁ ବ୍ରେଷ୍ଟ ମିଲ୍କର ବହୁତ ଭଲ ଉପାଦେୟ ପିଲାମାନଙ୍କ କ୍ଷେତ୍ରରେ ରହିଛି। ଆଉ ସବୁଠୁ ବେଶୀ ଜିନିଷ ଯେଉଁମାନେ ଆମେ ମିସ୍ କରୁ ଗୋଟେ ଗୋଟେ ଜାଗାରେ, ଯେଉଁଟାକି ପ୍ରଥମ ଦିନେ ଦୁଇ ଦିନ ଯେଉଁ ଆସେ କଷ କ୍ଷୀରରେ ବି ବହୁତ ମାତ୍ରାରେ ଆମେ ରୋଗ ପ୍ରତିରୋଧ କରିବା ଶକ୍ତି ଅଛି, ଆଉ ସେଇଟା ହିଁ ବି ବେଶୀ ପିଲାମାନଙ୍କୁ ପ୍ରୋଟେକ୍ସନ୍ ଦେଇପାରୁଛି। ତେଣୁ କଷକୁରକୁ ଆମେ ନଷ୍ଟ କରିବା ଉଚିତ ନୁହଁ। ଦ୍ୱିତୀୟ ଜିନିଷ ହେଉଛି ମା'ମାନଙ୍କର ପାଇଁ, ଯେଉଁ ମା'ମାନେ ଭାବୁଛନ୍ତି ଯେ ମୋର କ୍ଷୀର ଖୁଆଇଲେ ମୋର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ, କି ମୁଁ ଶୀଘ୍ର ଏଜ୍ ରିଲେଟେଡ୍ ବଢ଼ିଯିବ, ଏଜ୍ ବଢ଼ିଯିବ, କିମ୍ବା ମୁଁ ଆଉ କିଛି ରୋଗରେ ମଧ୍ୟରୁ ଇମ୍ୟୁନିଟି କମିଯିବ, ଏମିତି ଭ୍ରାନ୍ତ ଧାରଣା ସୋସାଇଟିରେ କିଛିଟା ଅଛି। ବର୍ତ୍ତମାନ ସୁଦ୍ଧା ବହୁତ କମିଗଲାଣି।

କିଛିଟା ଅଛି, କିନ୍ତୁ ଏଇଟା ସବୁଠୁ ଭୁଲ ଧାରଣା ଅଛି। ଯେଉଁ ମାଆ ମାନେ କ୍ଷୀର ଖୁଆନ୍ତି ତାଙ୍କର ଯେଉଁ ପ୍ରେଗନେନ୍ସି ସମୟରେ ଯେତିକି ପ୍ରଥମ ଜିନିଷ ଯେଉଁ ୱେଟ୍ ଗେନ୍ କରିଥାନ୍ତି, ୟୁଜୁଆଲି ବର୍ତ୍ତମାନ ସମସ୍ତେ ୱେଟ୍ କନସିୟସ୍, ସେ ୱେଟ୍ ନର୍ମାଲକୁ ଆସିବାକୁ ବେଷ୍ଟ ଫିଡିଂ ବହୁତ ହେଲ୍ପ କରେ। ଦ୍ୱିତୀୟତଃ ହେଉଛି ଯେଉଁ ଡିଏରେଞ୍ଜ ହେଇଥାଏ, ମାନେ ଯେତିକି ମନେ କରନ୍ତୁ ସର୍ଭିସ୍ ୟୁଟ୍ରସ୍ର ଏସବୁ ଜିନିଷ କିମ୍ବା ପେଟର ଚର୍ବି, ପେଟର ମସଲ ରିଲାକ୍ସେସନ୍ ଅଛି, ଏସବୁ ଜିନିଷ ବ୍ରେଷ୍ଟ ଫିଡିଂ ପରେ ନର୍ମାଲସିକୁ ବହୁତ ଜଲ୍ଦି ଆସିଥାଏ। ତୃତୀୟରେ ଏଇଟା ବ୍ରେଷ୍ଟ ଫିଡିଂ ଗୋଟେ ହେଉଛି ଭଲ ପ୍ରଜନନ ବନ୍ଦ କରିବା, ମାନେ ଯେଉଁ କ'ଣ କୁହାଯାଏ ଆପଣଙ୍କର ପିଲା ନ ରହିବା ପାଇଁ, ତ ପର୍ଯ୍ୟନ୍ତ ଆମେ ବ୍ରେଷ୍ଟ ଫିଡିଂ ମିଲା ଗୋଟେ ମା କରୁଛି, ଏକ୍ସକ୍ଲୁସିଭ୍ ବ୍ରେଷ୍ଟ ଫିଡିଂ ତ କୁହାଯାଉଛି, ତ ସେ ଫିଡିଂ ଯେ କରୁଛି ସେତେ ପର୍ଯ୍ୟନ୍ତ କନସିଭ୍ କରିବା ସମ୍ଭାବନା ବହୁତ କମିଯାଉଛି। ଆଉ ସବୁଠୁ ବଡ଼ ଜିନିଷ ହେଉଛି ମାଆମାନଙ୍କୁ ସ୍ତନ କର୍କଟ, ମାଆମାନଙ୍କୁ ୟୁଟ୍ରସ୍ର କ୍ୟାନ୍ସର, ଓଭାରିଆନ୍ କ୍ୟାନ୍ସର, ଏସବୁରୁ ରକ୍ଷା କରୁଛି ବ୍ରେଷ୍ଟ ଫିଡିଂ। ଆଉ ପୂର୍ବ ସୌନ୍ଦର୍ଯ୍ୟ ଫେରିବା ପାଇବା ପାଇଁ ବି ଆମର ବ୍ରେଷ୍ଟ ଫିଡିଂର ଉପାଦେୟତା ବହୁତ ବେଶୀ ଅଛି। ଦେଖାଯାଇଛି ଯଦି ଆମେ ବ୍ରେଷ୍ଟ ଫିଡିଂ ଯେଉଁମାନେ ନ କରୁଛନ୍ତି ବା ସେ କ୍ଷେତ୍ରରେ ଆମେ ଯଦି ବ୍ରେଷ୍ଟ ଫିଡିଂ କରେଇବା, ତାହେଲେ ମୋର ଦେନ୍ 20,000 ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କୁ ଆମେ ପ୍ରୋଟେକ୍ସନ୍ ଦେଇପାରୁଛୁ, ଆଉ 800,000 ପିଲାଙ୍କୁ ଆମେ ରକ୍ଷା କରିପାରୁଛୁ ମୃତ୍ୟୁମୁଖରୁ। ତୃତୀୟରେ ପରିବାର ପାଇଁ ବି ଏଇଟା ଗୋଟେ ରେଡିମେଡ୍ ଫୁଡ୍ ଯେଉଁଟାକି ଆମେ ଇଜିଲି ଆଭେଲେବୁଲ, ସେଇଟା ସବୁଠୁ ହାଇଜିନିକ, ହାତ ଭାତ କିଛି ଲାଗୁନି, ହାଇଜିନିକ କମ୍ପ୍ଲିଟ୍ ଫୁଡ୍। ଆମେ ଯଦି ମାଆର ଫିଡିଂ ଠିକ୍ ରଖିଲେ, ନ୍ୟୁଟ୍ରିସନ୍ ଠିକ୍ ରଖିଲେ, ସେଥିରେ ମୂଲ୍ୟ ବି କିଛି ନାହିଁ, ଆଉ ଏଟ୍ ହ୍ୟାଣ୍ଡ ପାଖରେ ସବୁବେଳେ ଆଭେଲେବୁଲ, ପିଲା ଚାହିଁଲା ସେତେବେଳେ ସେ ଖାଇପାରିବ। ତେଣୁ ପରିବାର ପାଇଁ ବି ବହୁତ ମୂଲ୍ୟ କହିବା ଉପାଦେୟ ରହିଛି ବ୍ରେଷ୍ଟ ଫିଡିଂ। ଆପଣ ଘରେ ଯଦି ଗୋଟେ ଗାଈ ବାଛୁରୀରେ ଜନ୍ମ କରୁଛି, ସେତେବେଳେ ଆପଣ କ'ଣ କରୁଛନ୍ତି ନା ଗାଈକୁ ଭଲ ନଡ଼ା, ଭଲ ଘାସ, ଭଲ ପିଡ଼ିଆ ଆଣିକି ଦେଉଛନ୍ତି, କ'ଣ ପାଇଁ କ୍ଷୀର ଭଲ ହେବ, ତାହେଲେ ବାଛୁରୀ ଖାଇସାରିଲା ପରେ ବଳିଲେ ଆପଣ ଖାଇବେ। କିନ୍ତୁ ଏ କ୍ଷେତ୍ରରେ ଆପଣ ଯଦି ତାକୁ ଖାଇବାକୁ ନଦେଲେ, ସେ କ୍ଷୀର ଯେତିକି ହେବ ସେତିକି ମାଆର କ୍ଷୀର ଛୁଆକୁ ବି ସଫିସିଏଣ୍ଟ ହେବ କି? ଯଦି ଆପଣଙ୍କ ନାତି ହଉ, ଆପଣଙ୍କର ସିଏ ରିଲେସନ୍ ଯିଏ ହଉ, କି ଆପଣଙ୍କର ପୁତ୍ରା ହଉ, କି ଝିଆରୀ ହଉ, କି ନାତୁଣୀ ହଉ, ଯିଏ ବି ଆପଣଙ୍କ ରିଲେସନ୍ ହେଲା, ତାର ହେଲ୍ଥଟା କେମିତି ବଢ଼ିବ ଯଦି ଆମେ ମାଆର ଫିଡିଂ ନ କରିବା? ଗଛରେ ଯଦି ଆମେ ନ୍ୟୁଟ୍ରିସନ୍ ନଦେବା, ଗଛକୁ ଯଦି ଖାଦ୍ୟ ନଦେବା, ପାଣି ନଦେବା, ତାହେଲେ ଗଛର ଭଲ ଫଳଟେ ପାଇବା କି? ଯଦି ବି ଫଳଟା ହେଇସାରିଛି, ସେ ଫଳଟା ଭଲ ମିଠା ହଉ, ତ ତା ନ୍ୟୁଟ୍ରିସନ୍ ହୁଏ ତ ଦରକାର। ତେଣୁ ପ୍ରତ୍ୟେକ ମାଆ ନିୟମ ଅନୁସାରେ ନର୍ମାଲ ଫୁଡ୍ ଖାଇବା ଦରକାର। ଆଉ ଗୋଟେ ମାଆ ପ୍ରେଗନେଣ୍ଟ ଲେଡ଼ି ମିନିମମ୍ 300 ଡେଲି ଅଧିକ ଖାଇବା ଦରକାର ପ୍ରତ୍ୟେକ ଦିନ, ଆଉ 30 ପ୍ରୋଟିନ୍ ଅଧିକ ଖାଇବା ଦରକାର। ଲାକ୍ଟେଟିଂ ମଦର ମାନେ ଯେଉଁମାନେ ସ୍ତନ୍ୟପାନ କରୁଛନ୍ତି, ସେମାନେ 400-500 ଏକ୍ସଟ୍ରା ଖାଇବା ଦରକାର, ତା ବଡି ମେଣ୍ଟେନ୍ କରିବ, ପ୍ଲସ୍ କ୍ଷୀର ବି ଭଲ ହେବ। ଯେତିକି ଆମେ ସାଧାରଣତଃ ଖାଉଛୁ ସକାଳ ଦ୍ୱିପହରେ ରାତିରେ, ଗୋଟେ ମାଆକୁ ସ୍ତନ୍ୟପାନ ଯିଏ କରୁଛି ତାକୁ 2 ଏକ୍ସଟ୍ରା ମିଲ୍ ଦିଆ ଦରକାର, ମାନେ ଆମେ ଅଧିକା ଦେବା କଥା କହୁଛୁ। ଯଦି ଅଧିକା ଦେଲୁ ତାହେଲେ ତାର ଖାଦ୍ୟ ଠିକ୍ ରହିବ। ଗ୍ରୀନ୍ ଲିଫ୍ ହେଲେ ଯେତିକି ସବୁଜ ପନିପରିବା ସେସବୁ ସିଏ ଭଲରେ ଖାଇବା ଦରକାର ଅଛି, ତ ଖାଇବା ଯେତେ ସଫିସିଏଣ୍ଟଲି ଖାଇବ ତାର ସେଥିରେ ଭଲ ଭିଟାମିନ୍ସ ମିନେରାଲ୍ସ ପ୍ଲସ୍ ଖାଦ୍ୟ ନ୍ୟୁଟ୍ରିଏଣ୍ଟ ସବୁ ପିଲାଙ୍କୁ ସେ ପାଇପାରିବ। ଆଣ୍ଡ ନର୍ମାଲ ଡାଏଟ୍ ସେ ଖାଇପାରିବ, ହାପାଜାଡ୍ ଡାଏଟ୍ ଖାଇବନି। ଆମେ ଗୋଟେ ଜିନିଷ କହୁ ହାପାଜାଡ୍ ଡାଏଟ୍ ଖାଉନି, ହାପାଜାଡ୍ ମାନେ ଭୋଜି ଭାତ କେଉଁଠି ଖାଇଦେବା, ହୋଟେଲ ଫୋଟେଲରେ ଖାଇଦେବା, ଯେଉଁଟାକି ଆମ ନର୍ମାଲ ଡାଏଟ୍ରୁ ରିଚ୍ ହେଇଯାଉଛି, ତ ତାର ସେଇ ଅନୁସାରେ ବ୍ରେଷ୍ଟ ମିଲ୍କ ସିକ୍ରେସନ୍ର ଫରକ ପଡ଼ିବ, ଆଣ୍ଡ ପିଲା ବି ସେଟାକୁ ହୁଏତ ହଜମ ନ କରିପାରେ। ତେଣୁ ଆମେ ହାପାଜାଡ୍ ଡାଏଟ୍ ଖାଇବାକୁ ମନା କରୁଛୁ, ବଟ୍ ଗୋଟେ ଷ୍ଟାଣ୍ଡାର୍ଡ ଡାଏଟ୍ ରେଗୁଲାରଲି ସିଏ ଖାଇପାରିବ, ଯେଉଁଟାକି ଏକ୍ସଟ୍ରା କ୍ୟାଲୋରି ଭ୍ୟାଲୁ ତା ଦେହରେ ଥିବ, ଆଣ୍ଡ ସଫିସିଏଣ୍ଟ ୱାଟର୍ ବି ସେ ଡ୍ରିଙ୍କ କରିବ। ଗୋଟେ ମାଆର ଆବସେନ୍ସକୁ ଆଉ ଗୋଟେ ମାଆ ହିଁ ଫୁଲଫିଲ୍ କରିପାରିବ, ତେଣୁ ନିଜ ମାଆର ଅଲ୍ଟରନେଟିଭ୍ କିଛି ନାହିଁ, ମା କ୍ଷୀରର ବି ଅଲ୍ଟରନେଟିଭ୍ କିଛି ନାହିଁ। ଆମେ କେବଳ ସ୍ଥଳ ବିଶେଷରେ କିଛି ଲାଇଫଲିହୁଡ୍ ମେଣ୍ଟେନ୍ କରିବା ପାଇଁ, ପିଲାର ଜୀବନ ବଞ୍ଚାଇବା ପାଇଁ ଆମେ କିଛି ଜିନିଷ ଏପଟ ସେପଟ ବହୁତ ଜିନିଷ ମାର୍କେଟ ଆଭେଲେବୁଲ୍ ଆଣ୍ଡ ଘର ଜିନିଷ ବି ଆମ ପାଖରେ ଅଛି, କିନ୍ତୁ ସେଇଟା ସଦୈବ ବର୍ଜିତ, ସବୁବେଳେ ସେଇଟା ବର୍ଜିତ ଯଦି ମାଆର କ୍ଷୀର ଠିକ୍ ହେଉଛି। ସେଥିପାଇଁ ମା ପିଲା ଜନ୍ମ ହେଲା ପରେ ଇଭିନ୍ ଇଫ୍ ଆମେ କିଛି ବି 6 ପର୍ଯ୍ୟନ୍ତ ଠୋପେ ପାଣି କି ମହୁ ପାଣି ମିଶ୍ରି ପାଣି କିଛି ବି ଦିଆଯିବା ଉଚିତ ନୁହେଁ। କେତେ କ୍ଷେତ୍ରରେ ଦେଖାଯାଏ ଯେଉଁଟାକି ମାଆର ଦେହ ବହୁତ ଖରାପ ହୁଏ, ମା ଦେହର ଖରାପ ହୋଇଯାଇଛି କିମ୍ବା ତାର ମିଲ୍କ ସିକ୍ରେସନ୍ ହେଉନି, ଲାକ୍ଟେସନ୍ ଫେଲିୟର୍ ହେଉଛି, ତାର କାରଣ ଆମକୁ ଗୁଡ଼ାଏ ଜିନିଷ ଅଛି ଯେଉଁଟାକ ମାନେ ଆମେ ଯେଉଁଟାକ କରିନାହୁଁ, ମନେ କରନ୍ତୁ ଆମେ ଆଣ୍ଟିନେଟାଲ୍ ଚେକ୍ଅପ୍ ଯେଉଁଟା ଆମେ କହୁଛୁ, ତ କେତେଟା ପାର୍ଟ ଅଛି ଆମେ ବ୍ରେଷ୍ଟ ଫିଡିଂର। ପ୍ରଥମ ଜିନିଷଟା ହେଉଛି ଯେଉଁଟାକ ଆମେ ଯଦି ଆଣ୍ଟିନେଟାଲ୍ ଚେକ୍ଅପ୍ଟାକୁ ଠିକ୍ରେ କରିଥିବା ଫାର୍ଷ୍ଟ ଟ୍ରାଇମିଷ୍ଟାର, ସେକେଣ୍ଡ ଟ୍ରାଇମିଷ୍ଟାର, ଥାର୍ଡ ଟ୍ରାଇମିଷ୍ଟାରରେ ଆଣ୍ଡ ପିଲାର ଗ୍ରୋଥକୁ ଠିକ୍ ଦେଖିଥିବା, ମାଆର ହେଲ୍ଥକୁ ଠିକ୍ରେ ମନିଟର କରିଥିବା, ତାହେଲେ ସେ ପ୍ରୋବ୍ଲେମ୍ ହେବ ନାହିଁ। ଡେଲିଭରି ପରେ ଆମେ ଯେମିତି ଉଇଦିନ 1 ଭିତରେ ପିଲା କ୍ଷୀର ଖାଇବ, ଯଦି ନର୍ମାଲ ହେଇଥିବ 1.5 ଭିତରେ କ୍ଷୀର ଖାଇବ, ସିଏ ସେଥିରେ 1-4 ଭିତରେ କ୍ଷୀର ଖୁଆଇବ, ଏଇଟା ଏନସିଓର କରିବା, ଖାଲି ମାଆ କ୍ଷୀର କେମିତି ଖାଇବ ସେଟା ଦେଖିବା। ଏଇଥିପାଇଁ କେତେଟା ଜିନିଷ କରାହେଇଛି, ଗୋଟେ ବେଡିଂ ଇନ୍ ଆମେ କହୁଛୁ ବର୍ତ୍ତମାନ, ବଡିଂ ଇନ୍ କରାହେଉଛି, ମାନେ ମା ଗୋଟେ

0: ଆଗରୁ କୁହା ହେଉଥିଲା ମାଆର ଖଟ ପାଖରେ ଗୋଟେ ଖଟ ରହୁଥିଲା, ଏବେ ସେଇଟା ଉଠେଇଛି, ରୁମିଂ ଇନ୍ ସେଇଟା ଥିଲା, ଏବେ ବେଡିଂ ଇନ୍, ମାନେ ଗୋଟିଏ ଖଟରେ ମାଆ ଛୁଆ ସେୟାର କରିକି ଶୋଇବେ। ଆଉ ଗୋଟେ ହେଉଛି ବଡିଂ ଇନ୍, ମାନେ ମାଆ ପେଟରେ ଛୁଆ ରହିବ, ସେଇଟ ପଡ଼ିଥିବ, ସେ ସବୁବେଳେ ସେଇଠି କ୍ଷୀର ଟାଣୁଥିବ। ତ ଏଇସବୁ କେତେ ଗୁଡ଼ାକ ଆମେ ମେସେଜ୍ ଦିଆହେଉଛି ଯେଉଁଟାକି ଆପଣମାନେ କ୍ୟାରି ଆଉଟ୍ କରିପାରିବେ। ଏଣ୍ଡ ସବୁବେଳେ ଏନସିଓର କରିବା ଯେମିତି ପିଲା ମାଆର ନ୍ୟୁଟ୍ରିସନ୍ ଠିକ୍ ରହିବ ଏବଂ ତା ଦ୍ୱାରା ମୋ ପିଲାର ବି ନ୍ୟୁଟ୍ରିସନ୍ ଠିକ୍ ରହିବ। ଏଣ୍ଡ ରେଗୁଲାର ପିଲାଙ୍କୁ ମୁଁ ଟିକେ ଚେକଅପ୍ କରିକି ତାର ୱେଟ୍, ତାର ଡେଭଲପମେଣ୍ଟ ସବୁ ଏସେସ୍ କରାଇପାରିବି ଏବଂ ଯେମିତି ଭବିଷ୍ୟତରେ ସେ ଗୋଟେ ସୁସ୍ଥ ସବଳ ସୁନାଗରିକ ହୋଇ ଗଢ଼ି ଉଠିବ।
1: ଶ୍ରୋତା ବନ୍ଧୁ, ଶୁଣୁଥିଲେ ଡାକ୍ତର ଶଶିକାନ୍ତ ସେଠୀଙ୍କ ଠାରୁ ମା କ୍ଷୀରର ଉପାଦେୟତା ସମ୍ପର୍କରେ। ଆଜିର ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତ ଦେଇ ଆମ ପାଖକୁ ଚିଠି ଲେଖିବେ। ଆମ ଠିକଣା ହେଉଛି ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002। ଉପସ୍ଥାପନାରେ ମୁଁ କନକ ମଞ୍ଜରୀ ବାରିକ। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00 ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପାଲା।

ପରମେଶ୍ୱର ଏହିପରି ଯେଉଁ ପରମ କାରୁଣିକ ବ୍ରହ୍ମା ଭଗବାନ ବିଷ୍ଣୁ ଭଗବାନ ଏବଂ ମହେଶ୍ୱର ଭଗବାନ ସମଗ୍ର ଉତ୍କଳ ଓଡ଼ିଶା ପ୍ରଦେଶର ସମସ୍ତ ଶ୍ରୋତୃବର୍ଗ ମାନଙ୍କର ସର୍ବବିଧ ମଙ୍ଗଳ କାମନା କରନ୍ତୁ। ବୋଲ ଆନନ୍ଦେ ଏକ ବାର।

ଶାସ୍ତ୍ର ବ୍ୟାକରଣରେ ଅଭ୍ୟସ୍ତ ଥିବା ଜଣେ ବରଣ୍ୟ ବ୍ରାହ୍ମଣ ପରିବାରର କଥା। ବାବାଜୀ, ବ୍ରାହ୍ମଣଙ୍କ ନାଁଟି ହେଲା ବିଷ୍ଣୁ ଶର୍ମା, ପତ୍ନୀ ହେଉଛନ୍ତି ଧର୍ମପତ୍ନୀ ହେଉଛନ୍ତି କମଳା ଦେବୀ। ପରିବାର କହିଲେ ବ୍ରାହ୍ମଣ ବ୍ରାହ୍ମଣୀ ଦୁଇ ଜଣଙ୍କୁ ବୁଝାଏ, ଏଇ ଯେଉଁ ବ୍ରାହ୍ମଣ ବିଷ୍ଣୁ ଶର୍ମା ୟାଙ୍କ ଘରଟା ପଣ୍ଡିତ ମଣ୍ଡଳୀ କେଉଁଠି? ଆପଣଙ୍କର ଓଡ଼ିଆ କାବ୍ୟ ସୁଭଦ୍ରା ପରିଣୟରେ ସମ୍ରାଟ।

ଅନନ୍ତ ବଙ୍ଗୋପସାଗରର ବେଳାଭୂମି ଉପରେ ଆପଣଙ୍କର ପୁରୁଷୋତ୍ତମ କ୍ଷେତ୍ର ରାଜ ପୁଣ୍ୟ ନୀଳାଚଳ ଧାମ ପୁରୀ ସହରରେ ଆଜ୍ଞା ବ୍ରାହ୍ମଣ ବିଷ୍ଣୁ ଶର୍ମାଙ୍କର ଘର। ପଣ୍ଡିତ ମଣ୍ଡଳୀ ବ୍ରାହ୍ମଣ ଅତ୍ୟନ୍ତ ଧର୍ମପରାୟଣ ଲୋକ, ଅତ୍ୟନ୍ତ ନ୍ୟାୟବାନ ଲୋକ, ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ପରମ ସାଧକ ହେଉଛନ୍ତି ବ୍ରାହ୍ମଣ ବିଷ୍ଣୁ ଶର୍ମା।

ମୁଁ ସାରା ଜୀବନ ଆପଣଙ୍କର ସେବାର୍ଥନା କରିଛି, ଠାକୁରେ କେବେ କିଛି ମୁଁ ଆପଣଙ୍କୁ ହାତ ପାତି ମାଗି ନାହିଁ, ଆଜି ଏତିକି ମାଗୁଛି ହେ କରୁଣା ବରୁଣାଳୟ ଜଗନ୍ନାଥ, ମୋତେ ଗୋଟିଏ ପୁତ୍ର କିମ୍ବା କନ୍ୟାଟିଏ ଦେଲେ ମୋ ବ୍ରାହ୍ମଣୀର କୁଳ ପୂର୍ଣ୍ଣ ହେବ। ପଣ୍ଡିତ ମଣ୍ଡଳୀ ଜଗନ୍ନାଥ ମହାପ୍ରଭୁଙ୍କର କୃପା ଦୃଷ୍ଟି ପଡୁନାହିଁ।

ଦେବଦେବ ମହାଦେବ କହିଲେ ବ୍ରାହ୍ମଣ ଦୁଃଖ କରନି, ମା ମନ୍ଦାର ମାଳିନୀ ପାର୍ବତୀଙ୍କୁ ଆରାଧନା କର, ତାଙ୍କ ଦୟାରୁ ତୁମର ବୁଦ୍ଧିମତୀ ଗୁଣବତୀ ବିଦୁଷୀ ଝିଅଟିଏ ହେବ। ଯେଉଁ ଝିଅ ଇଏ ଯୁଗେ

କରିବେ ବରଣ୍ୟ ବିଦଗ୍ଧ ଶ୍ରୋତା ମଣ୍ଡଳୀ। ବ୍ରାହ୍ମଣକୁ ଲୋକନାଥ ମହାପ୍ରଭୁ କହିଲେ, କହିଲେ ତୁମେ ମା ପାର୍ବତୀଙ୍କୁ ଆରାଧନା କଲେ, ଯେଉଁ ଝିଅଟାକୁ ପାଇବ ସେ ଝିଅ ଇଏ ବିଶ୍ୱରେ ଅକ୍ଷୟ କୀର୍ତ୍ତି ରଖିବ। ଆଜ୍ଞା, ଏତିକି କଥା ଭଗବାନ ଶଙ୍କରଙ୍କ ମୁଖରୁ ଅଭୟବାଣୀ ପାଇ ନିଘଣ୍ଟ ରାତ୍ରି

ପାର୍ବତୀଙ୍କ ଗଳାରୁ ଏକ ସଦ୍ୟ ମନ୍ଦାର ମାଳା ଖସି ପଡ଼ିଲା। ଶୂନ୍ୟରୁ ଶବ୍ଦ ଶୁଭିଲା, ବ୍ରାହ୍ମଣ ଇଏ ମାଳାକୁ ଯତ୍ନରେ ନେଇ ଘରେ ପହଞ୍ଚିବ, ଏଥିରୁ କିଛି ଅଂଶ ବ୍ରାହ୍ମଣୀ କମଳା ଦେବୀ ସେବନ କରନ୍ତେ, ତୁମର ପୁତ୍ର ହେବ ନାହିଁ, ଗୋଟେ ବୁଦ୍ଧିମତୀ ଗୁଣବତୀ ଝିଅଟିଏ ହେବ।

0: ମାଆଙ୍କ ପ୍ରସାଦକୁ ଧରି ଯାଇ ଘରେ ପହଞ୍ଚିଗଲେ। ପ୍ରଭାତକାଳୀନ ସମୟ ଡାକିଲାରେ କମଳା,
1: ଯାଉଛି ସ୍ୱାମୀ।
0: କମଳା ଶୁଣ, ଆଉ ତୁମ ଆଖିରୁ ଲୁହ ବହିବ ନାହିଁ, ଆଉ ତୁମ ଆଖିରୁ ଲୁହ ବହିବ ନାହିଁ। ଏଇ ପ୍ରସାଦକୁ ବିଶ୍ୱାସ ରଖି ତୁମେ ସେବନ କର।

ଝିଅ ସ୍ନାନ ତୋରାଣୀ ବକୁଳାନ ତୋରାଣୀ ଦିନକୁ ଦିନ ଝିଅ ବଢି ବଢି ଚାଲିଲା ଉଆସି ପୂଜ୍ୟ ପାଦ ଆଚାର୍ଯ୍ୟ ଦେବ ବିଦଗ୍ଧ କବି ପଣ୍ଡିତ ସନାତନ ନନ୍ଦ ଶର୍ମା ମହୋଦୟଙ୍କ ଭାଷାରେ।

ଏଇ କଥାକୁ ଚିନ୍ତା କରି ଗୁରୁ ଆଜ୍ଞା ଗୁରୁ ଗୃହରୁ ବିଦା ହେଇ ଆସିଲା ଝିଅ ଉଆସୀ ପିତୃଗୃହରେ ପହଞ୍ଚିଗଲା ଚିନ୍ତାରେ ପଡିଗଲେ ତେଣେ ଆଜ୍ଞା ବ୍ରାହ୍ମଣ ବିଷ୍ଣୁ ଶର୍ମା ଆରେ ଏଡ଼େ ଛୋଟିଆ ଝିଅଟିଏ ଥିଲା ଝିଅଟିକୁ ପରଗତ୍ରୀ କରେଇବା ପ୍ରତ୍ୟେକ ବାପ ମାଙ୍କର ଦାୟିତ୍ୱ ଏଇ କଥାକୁ ଚିନ୍ତା କରି ବ୍ରାହ୍ମଣ ବିଷ୍ଣୁ ଶର୍ମା ଆଜ୍ଞା